ଆକାଶବାଣୀ ବାରିପଦା ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ ଜ୍ୟେଷ୍ଠ 16 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 6 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58 ମିନିଟ।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦିତା ରାୟ ଶିଳ୍ପୀଙ୍କ କଣ୍ଠରେ, ବାବା ବୁଦ୍ଧନାଥ ଦାସଙ୍କ ରଚନା।

0: ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ମିଶ୍ର, ମଧୁଲିତା ମହାନ୍ତି, ରାଖଲ ଚନ୍ଦ୍ର ମହାନ୍ତି, ବନ୍ଦିତା ରାୟ, ଅଶୋକ କୁମାର ବାଇ ଏବଂ ଶେଷରେ ଥିଲେ ଆରତୀ ମିଶ୍ର। ଆକାଶବାଣୀ ବାରିପଦା, ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ପ୍ରଦୀପ୍ତ ମହାପାତ୍ର।

କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଯେଉଁ ବ୍ୟକ୍ତି ନିଜର ବୁଦ୍ଧି କୌଶଳ ଉତ୍ସାହ ଓ ଯୁକ୍ତି ସହିତ ଆଜିର କାମକୁ ସର୍ବୋତ୍କୃଷ୍ଟ ଭାବରେ ସମ୍ପନ୍ନ ନକରି କାଲିର ଆବଶ୍ୟକତାକୁ ଗୁରୁତ୍ୱ ଦିଏ, ତାହାର ଚିନ୍ତା ବଢ଼ିଯାଏ। ମନୁଷ୍ୟ ଗତକାଲିର ଘଟଣା ପ୍ରତି ସର୍ବଦା ଅଭିଯୋଗ ମନ ମଧ୍ୟକୁ ଆଣେ ଏବଂ ଆସନ୍ତାକାଲିର କାର୍ଯ୍ୟ ପାଇଁ କିଛି ଫଳ ଆଶା ରଖେ। କାର୍ଯ୍ୟଟି ହେବ କି ନ ହେବ, ଲାଭ ହେବ କି କ୍ଷତି ହେବ, ସମ୍ମାନ ମିଳିବ କି ଅପମାନ ମିଳିବ, ଏହି ଭୟ ମନେ ରଖିଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଯୀଶୁଙ୍କୁ ଏକ ପ୍ରାର୍ଥନା ମାଧ୍ୟମରେ ଜଣାନ୍ତି, ହେ ପରମ ପିତା, ଆଜି ଦିନର ଭୋଜନ ଆମକୁ ମିଳୁ, ଆଜି ଆମକୁ ସମୃଦ୍ଧ କର। ଏହାର ଅର୍ଥ ଆମର ଭବିଷ୍ୟତ ଜୀବନ ସମୁଜ୍ଜଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନଟିକୁ ଅଧିକ ଆନନ୍ଦ, ସନ୍ତୋଷ ଓ ଆଦର୍ଶର ସହିତ କଟାଇବାକୁ ଚେଷ୍ଟା କରି ସଫଳ ହୁଏ, ତେବେ ଖୁବ୍ ଭଲ କଥା। ବିବେକାନନ୍ଦ ଏହି ମର୍ମରେ କହିଥିଲେ, କାଲି ପାଇଁ ଚିନ୍ତା କର ନାହିଁ। ଏହି କଥା ଉପରେ ଏକ ପ୍ରଶ୍ନ ଆସିପାରେ, କାଲିର ଚିନ୍ତା ନକରି ମଣିଷର ପରିବାର, ପିଲାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରଭୃତିର ବିଷମ ସମସ୍ୟା ବଢ଼ିଯାଇପାରେ। ପୁଣି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଆଜିର କାର୍ଯ୍ୟକ୍ଷମ ଶରୀର ଧୀରେ ଧୀରେ ବୃଦ୍ଧ ହୋଇଯିବ, ଆଜିର ବ୍ୟବସାୟ ଓ ଶିଳ୍ପ କାଲି ରୁଗୁଣ ହୋଇଯିବ, ଚାକିରି କାଳ ସରିଯିବ, ସୁସ୍ଥ ଶରୀର ଅସୁସ୍ଥ ହୋଇଯିବ, ଝିଅ ବିଭାଗର ପୁଅ ବିଭାଗର ଅନେକ ସମସ୍ୟା ମୁଣ୍ଡ ଟେକିବ। ଏହାକୁ ବାଦ ଦେଇ ହେବ କି? ଆଜିର ବିଚାରଶୀଳ ବ୍ୟକ୍ତିଙ୍କର ଏହିସବୁ ବିଚାର ମସ୍ତିଷ୍କ ମଧ୍ୟକୁ ଆସିଥାଏ। ଏହା ସତ୍ୟ, ସମସ୍ୟାଗୁଡ଼ିକ ମଧ୍ୟ ସତ୍ୟ, ମାତ୍ର ଏହି ସମସ୍ୟାଗୁଡ଼ିକ ପ୍ରତି ଯଦି କେବଳ ଚିନ୍ତା କରାଯାଏ, ମାନସିକ ଭାରସାମ୍ୟ ଓ ମାନସିକ ଶକ୍ତି ନଷ୍ଟ ହୋଇଯାଏ। ଚିନ୍ତା ମନୁଷ୍ୟର ଉତ୍ସାହ, ଶକ୍ତି, କାର୍ଯ୍ୟଦକ୍ଷତା ଓ ପ୍ରସନ୍ନତାକୁ ନଷ୍ଟ କରିଦିଏ। ଯେଉଁ ଅସୁବିଧାକୁ ବ୍ୟକ୍ତିଗତ ଭାବେ ପ୍ରତିରୋଧ କରାଯାଇ ପାରିଥାନ୍ତା, ଏହା ପରିବାର ପାଇଁ ବିରାଟ ବୋଝ ହୋଇଯିବ। ମନୁଷ୍ୟର ଚଲାପଥରେ ଅନ୍ଧକାର ସୃଷ୍ଟି ହେବ। ଏଣୁ ସମସ୍ୟାକୁ ଦୂର କରିବାକୁ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପଡ଼ିବ। ପରିଶ୍ରମ ଓ ଉଦ୍ୟୋଗ କରିବା ସଙ୍ଗେ ସଙ୍ଗେ ସମାଜର ସଠିକ୍ ବ୍ୟକ୍ତିଙ୍କର ସହଯୋଗ ପାଇଁ ଚେଷ୍ଟା କରିବାକୁ ହେବ। ଏହା ବ୍ୟତୀତ ମଣିଷ ଯଦି ଦରିଦ୍ର ହୋଇଯାଏ, ଅଭାବର ସମ୍ମୁଖୀନ ହୁଏ, କୌଣସି ଏକ ଦୂରାରୋଗର ସମ୍ମୁଖୀନ ହୁଏ, ଆତ୍ମୀୟ ସ୍ୱଜନଙ୍କର ମୃତ୍ୟୁ ଖବର ପ୍ରାପ୍ତ ହୁଏ, ସ୍ୱାଭାବିକ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼େ, ଏହା ପରୋକ୍ଷରେ ଆମର ଦୂରଦୃଷ୍ଟି ସୃଷ୍ଟି କରେ ଏବଂ କେଉଁ କାର୍ଯ୍ୟରେ ଫଳ ଭବିଷ୍ୟତରେ କ'ଣ ହେବ ତାର ସୂଚନା ମଧ୍ୟ ମିଳିଥାଏ। ସମସ୍ୟାର ସମ୍ବଦକୁ ଦେଖି ଭବିଷ୍ୟତ ଉନ୍ନତିର ଯୋଜନା ଉତ୍ତମ ବିଚାରରେ ପ୍ରସ୍ତୁତ ହୁଏ। ପୁରୁଣା ଭୁଲ ଯୋଗୁଁ ମିଳିଥିବା ଦଣ୍ଡର ଅନୁଭୂତି ଓ ସଂସାରର କଠୋରତାକୁ ଦେଖି ଶୁଣି ନିଜ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିଥାଉ। ଅନ୍ୟ ଦିଗକୁ ଯଦି ଆଲୋଚନା କରାଯାଏ, ମନୁଷ୍ୟ ମନରେ ଅଶୁଭ ଚିନ୍ତାର ସୃଷ୍ଟି ହୋଇଥାଏ। ଏହାର ମୁଖ୍ୟ କାରଣ ଭୟ ଓ ବିଚଳିତ ଅବସ୍ଥା। ଏହା ମଣିଷର କର୍ମଧାରର ବାଧକ ଅଟେ। ସଂସାରରେ ମନୁଷ୍ୟ ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ, ଏକ ଅଜଣା ଭୟ ଓ ଚିନ୍ତାରେ ଆମର ଶକ୍ତି ଓ ଉତ୍ସାହ ବିନାଶ ହୋଇଯାଏ। ପଶ୍ଚାତ୍ତାପ ଓ ଆତ୍ମଗ୍ଲାନିର ଅନ୍ଧକାରରେ ଯୋଗ୍ୟ ଲୋକ ସୁଦ୍ଧା ନିଜର ଶକ୍ତି ହରାଇଥାଏ। ଅନେକ ବ୍ୟକ୍ତି

ଚିନ୍ତାରୁ ବେମାର ହୋଇଯାଆନ୍ତି। ଚିନ୍ତା ତାଙ୍କୁ ଶଯ୍ୟାଶାୟୀ କରିଦେଇଥାଏ। ବଡ଼ ପଦବୀରେ ଅବସ୍ଥାପିତ ସରକାରୀ ଚାକିରିଆ, ଅଧିକ ବେତନପ୍ରାପ୍ତ କର୍ମଚାରୀ, ବଡ଼ ବ୍ୟବସାୟୀ, ପଦପଦବୀଧାରୀ ବ୍ୟକ୍ତିଙ୍କର ଯଦି ଟିକିଏ ଉଣା ଘଟେ ତେବେ ସେମାନଙ୍କର ଚିନ୍ତା ବଢ଼ି ମାନବିକତା ହରାଇ ବସନ୍ତି। ମନୁଷ୍ୟ ସକାଳୁ ଶଯ୍ୟାତ୍ୟାଗ କଲାପରେ ଅନେକ କାମ ତା ଆଗରେ ମୁଣ୍ଡ ଟେକନ୍ତି, ଆଉ ମଣିଷ ସେସବୁ କାର୍ଯ୍ୟକୁ ଏକାବେଳେ ସାରିଦେବାକୁ ଚିନ୍ତା କରେ। କିନ୍ତୁ ଯଦି କାର୍ଯ୍ୟଗୁଡ଼ିକୁ କ୍ରମାନ୍ୱୟରେ ଧୀରେ ଧୀରେ କରାଯାଏ ତେବେ ସନ୍ଧ୍ୟାବେଳକୁ ସମସ୍ତ କାର୍ଯ୍ୟ ଅଧାପନ୍ତିରିଆ ହୋଇଯାଏ, ଯାହା କାଲି ପାଇଁ ସମସ୍ୟା ଓ ଚିନ୍ତା ସୃଷ୍ଟି କରେ। ଏହି ଚିନ୍ତା ମାନସିକ ଶକ୍ତିକୁ କ୍ଷୟ କରି ମସ୍ତିଷ୍କ ବିକୃତି କରିଥାଏ। ଆସନ୍ତୁ ଏହି ସମସ୍ୟାକୁ ଟାଳିବାକୁ ଆଜି ଅର୍ଥାତ୍ ବର୍ତ୍ତମାନ ସମୟକୁ ଉଚିତ ଭାବେ ସମ୍ମାନ ଦେବା ଓ ଏହି ଅନୁଚିନ୍ତାରୁ ଜୀବନର ଶ୍ରେଷ୍ଠ ଆନନ୍ଦ ପାଇପାରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ପ୍ରଦୀପ୍ତ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 58ତମ ଭାଗ।

ଦେହ ସହ ଜୀବର ସମ୍ପର୍କ ବିଷୟରେ ଶୁକଦେବ ରାଜା ପରୀକ୍ଷିତଙ୍କୁ କହିଲେ, ସ୍ୱପ୍ନରେ ଯେଉଁ ପୁରୁଷ ବା ବସ୍ତୁ ଦିଶେ, ବାସ୍ତବରେ ତା ସହିତ ଯେପରି ସମ୍ବନ୍ଧ ଘଟେ ନାହିଁ, ଆତ୍ମାର ସେହିପରି ଜୀବଦେହ ସହିତ ସମ୍ବନ୍ଧ ଘଟେ ନା, କେବଳ ଭଗବାନଙ୍କ ମାୟା ଦ୍ୱାରା ସେ ସମ୍ବନ୍ଧ ଘଟିପାରେ। ଈଶ୍ୱର ମାୟା ବହୁ ରୂପରେ ସବୁଆଡ଼େ ପ୍ରକାଶ ପାଏ। ମାୟାରେ ପଡ଼ି ଜୀବ ସବୁ କଥାକୁ ମୋର ମୋର କହେ। ଏହି ସୃଷ୍ଟିର ସର୍ଜନା ପାଇଁ ଆତ୍ମାରେ ଆତ୍ମାକୁ ମାୟାଗ୍ରସ୍ତ କରି ଆପଣା ନାଭିରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ। ଶୂନ୍ୟରୁ ଶବ୍ଦ ଶୁଣି ବ୍ରହ୍ମା ବହୁକାଳ ତପସ୍ୟା କରିବା ପରେ ଭଗବାନ ନିଜ ରୂପ ଧରି ତାଙ୍କୁ ଦର୍ଶନ ଦେଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 58ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ଘାସୁଆ ରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମଳ ପରେ ଚିନାବାଦାମକୁ ପଲିଥିନ୍ ଯୁକ୍ତ ବସ୍ତାରେ ସାଇତି ରଖନ୍ତୁ। ପଲିଥିନ୍ ଯୁକ୍ତ ବସ୍ତା ଭିତରକୁ ବାହାରର ଆର୍ଦ୍ରତା ସହଜରେ ପଶିପାରେ ନାହିଁ। 30 କିଲୋଗ୍ରାମ ବିହନ ପାଇଁ 250 ଗ୍ରାମ କ୍ୟାଲସିୟମ କ୍ଲୋରାଇଡ୍ ବସ୍ତା ଅନୁସାରେ ଗୋଟିଏ ପ୍ଲାଷ୍ଟିକ୍ ଡବାରେ କନାରେ ଝୁଲାଇ ଡବା ମୁହଁ ବନ୍ଦ କରି ବସ୍ତା ମଝିରେ ରଖନ୍ତୁ। ଡବା ଭିତରକୁ ବାୟୁ ପ୍ରବେଶ କରିବା ପାଇଁ ମୋଟା ଛୁଞ୍ଚିରେ ଡବାର ଉପରି ଭାଗରେ କେତୋଟି କଣା କରିଦିଅନ୍ତୁ। ବସ୍ତାର ମୁହଁ ବାନ୍ଧି ବସ୍ତାଟିକୁ ସିଧା ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିଲେ ବାଦାମର ଗଜା ଶକ୍ତି 8ରୁ 10 ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହେ। ବାଇଗଣ ବର୍ଷସାରା ଚାଷ କରାଯାଇପାରିବ। ମୁଖ୍ୟତଃ ଓଡ଼ିଶାରେ ଜାନୁଆରୀରୁ ଫେବୃଆରୀ, ଜୁନ୍ ଜୁଲାଇ ଓ ସେପ୍ଟେମ୍ବରରୁ ଅକ୍ଟୋବରରେ ଏହା କରାଯାଇଥାଏ। ତଳିଘେରା ପାଇଁ ସର୍ବଦା ନୂଆ ନୂଆ ସ୍ଥାନ ବାଛନ୍ତୁ। 4ଟି ନର୍ସରୀ ବେଡ୍ ବା ତଳି ପଟାଳି 25 ଫୁଟ ଲମ୍ବ, 4 ଫୁଟ ଚଉଡ଼ା ଓ 6 ଇଞ୍ଚ ଉଚ୍ଚର ପଟାଳି କରନ୍ତୁ। 1 ଏକର ଜମିରେ ଚାରା ଲଗାଇବା ନିମନ୍ତେ ଏହା ଯଥେଷ୍ଟ ଅଟେ। 1 ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ଆମ ରାଜ୍ୟର ଜଳବାୟୁ ପାଇଁ ବାଇଗଣର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ତାରିଣୀ, ଉତ୍କଳ ମାଧୁରୀ, ସଫେଦ ମୋତି, VNR ଲଙ୍ଗ ପର୍ପଲ, ଅକ୍ସିତା, VNR B5, ଭୈରବୀ, ବୋରିଗୁମା ରାଉଣ୍ଡ ଇତ୍ୟାଦି। ବିହନ ବୁଣିବା 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭାବରେ ଶୁଖିଯାଇଥିବା ଗୁଣ୍ଡ ଖତକୁ ମାଟିରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବୃଦ୍ଧି ପାଉଥିବାରୁ କଖାରୁ ଜାତୀୟ ପନିପରିବାରେ ଉଚ୍ଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିରେ ଫଳ ଧରିବା ଅବସ୍ଥାରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଇଥାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା,

ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଏବଂ କନ୍ଧମାଳ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ଶୀତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବାବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ଦିନ ପୂରଣ ହୋଇଥିବାବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ

0: ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ଦିନ ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଗଳା କର୍କଟ ରୋଗ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତାହା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱ ଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ଼ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା ରାସ୍ତାରେ ତିଆରି ପିଚୁରେ ଥାଏ, ଓ ରେଡିଓ ଆକ୍ଟିଭ୍ କମ୍ପାଉଣ୍ଡ ଯାହା ଯୁଦ୍ଧରେ ବ୍ୟବହାର କରାଯାଏ। ତେବେ ଏତେ ସବୁ ବିଷ ଆମ ଅଜଣାରେ ଏଇ ଧୂମପାନ ଜରିଆରେ ନିଶ୍ୱାସ ପ୍ରଶ୍ୱାସରେ ଫୁସ୍ଫୁସ୍ ଦେଇ ଭିତରକୁ ନେଇଯାଉ। ତେଣୁ ଯେଉଁମାନେ ଏତିକି କଥା ବୁଝିପାରିଥିବେ ତାଙ୍କ ଜୀବନରେ ସେ କିମ୍ବା ତାଙ୍କ ସାଙ୍ଗସାଥି କେବେ ବି ସାହସ କରିବେନି ଏ ବିଷକୁ ନିଜ ଦେହକୁ ଟାଣି ନେବାକୁ। ଛାଡ଼ନ୍ତୁ, କହୁ କହୁ ଏତେ କଥା କହିଦେଲି, ତେବେ ଏହାର ଚିକିତ୍ସା କେତେ କଷ୍ଟସାଧ୍ୟ ଆସନ୍ତୁ ଆପଣମାନେ ଜାଣିବେ। ଯଦି ପ୍ରଥମ ଅବସ୍ଥାରେ ରୋଗୀ ଆସିଛନ୍ତି ତେବେ ଏହାର ମୁଖ୍ୟ ଚିକିତ୍ସା ହେଲା ଅପରେସନ୍। ଅପରେସନ୍ କରି ରୋଗକୁ ଦୂରରୁ କଡ଼ାଯାଏ ଏବଂ ଅପରେସନ୍ କରୁ କରୁ ଅଧିକାଂଶ ରୋଗୀଙ୍କ ସ୍ୱରପେଟି ବି ବାହାର କରିବାକୁ ପଡ଼େ। ସବୁଦିନ ପାଇଁ ତଣ୍ଟିରେ ନିଶ୍ୱାସ ରାସ୍ତା ଖୋଲି ଦିଆଯାଏ, କଥା କହିଲେ ସ୍ପଷ୍ଟ ହୁଏ ନାହିଁ, ଦରକାର ପଡ଼ିଲେ ଭଏସ୍ ପ୍ରୋସ୍ଥେସିସ୍ ଦେଇ କଥା ସ୍ପଷ୍ଟ କର।

0: କରାଯାଏ। ବେକର ଗ୍ରନ୍ଥି ବି ଅପରେସନରେ ବାହାର କରିବାକୁ ପଡ଼େ। ଯଦି ପ୍ରଥମରୁ ରୋଗକୁ ପ୍ରତିହତ କରା ହୋଇପାରିଥାନ୍ତା ତେବେ ଏତେ ବଡ଼ ଅପରେସନ କାହିଁକି ଦରକାର ପଡ଼ିଥାନ୍ତା। ଆଉ ଯଦି ରୋଗ ବଢ଼ିଯାଇଥାଏ ତେବେ ପ୍ରଥମେ କେମୋ ଇଞ୍ଜେକ୍ସନ୍ ବା ରେଡିଓଥେରାପି ଚିକିତ୍ସା କରି ରୋଗକୁ ଛୋଟ କରିବାକୁ ଚେଷ୍ଟା କରାଯାଏ ଓ ପରେ ପୁଣି ଅପରେସନ୍ କରାଯାଏ। ତେବେ ଏ ଅବସ୍ଥାରେ ରୋଗ କେତେ ଭଲ ହୋଇପାରେ କହି ହୁଏ ନାହିଁ। ତେଣୁ ଶ୍ରୋତାଗଣ, ଗଳା କର୍କଟ ରୋଗ କେତେ ମାରାତ୍ମକ ଆପଣ ଜାଣିଲେ ତ? ତେବେ ଏହାର ମୁଖ୍ୟ କାରଣ ତମାଖୁଠାରୁ ଦୂରେଇ ରୁହନ୍ତୁ। ଆଉ ଯଦି ଆପଣ ଏ ରୋଗରେ ପୀଡ଼ିତ ହୋଇଗଲେ ତେବେ ସଚେତନ ରୁହନ୍ତୁ। ପ୍ରଥମ ଅବସ୍ଥାରୁ ଆସି ଡାକ୍ତରଙ୍କ ପାଖରେ ପହଞ୍ଚି ଯାଆନ୍ତୁ। ଅପରେସନ୍ ଦ୍ୱାରା ନିଶ୍ଚୟ ଭଲ ହୋଇଯିବ। ଦରକାର ପଡ଼ିଲେ ଆଗକୁ ରେଡିଏସନ୍ ଚିକିତ୍ସା ହେବ। ସ୍ୱରପେଟି ରଖିକି ବି ଆଜିକାଲି ଅପରେସନ୍ ହୋଇପାରୁଛି। ଯଦି ବା ସ୍ୱରପେଟି ଚାଲିଗଲା ତେବେ ଭଏସ୍ ପ୍ରୋସ୍ଥେସିସ୍ ଦ୍ୱାରା ସ୍ୱରକୁ ଫେରାଇ ଅଣାଯାଇପାରୁଛି। କିନ୍ତୁ ଲେଡ଼ିଗୁଡ଼ କହୁଣୀକୁ ଯଦି ଚାଲିଗଲା ତେବେ ଆପଣଙ୍କ ଦୁର୍ଭାଗ୍ୟ। ଖାଲି ଚିକିତ୍ସା କରିବାଟା ସାର ହୁଏ, ଲାଭ ବେଶୀ ହୁଏନି। ତେବେ ଆସନ୍ତୁ, ତମାଖୁ ମୁକ୍ତ ପରିବେଶ ସୃଷ୍ଟି କରିବା ଆପଣ ଆଉ ଆମେ ମିଶି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼।

ପ୍ରପଲସନ୍ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5ଟି S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି 5 ବିଲିୟନ୍ ଆମେରିକୀୟ ଡଲାରର ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4ଟି ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ବର୍ଷ ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାକ୍ଟ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6000ରୁ ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 9,42,000ରୁ ଉର୍ଦ୍ଧ୍ୱ କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800ରୁ ଉର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିରଗୁଡ଼ିକରେ 1,57,000ରୁ ଉର୍ଦ୍ଧ୍ୱ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି।

0: ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡେ, ୱାୟନାଡ, କନ୍ନୁର ଓ କାସାରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ କଳା କାର୍ଯ୍ୟକ୍ରମ।

ସନ୍ତଳେଖଳ ଶେଷ ହେଲା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା। ସଙ୍ଗୀତ ନଦୀ ତୀରେ ମୁଁ ଆଜି ଖୋଜୁଛି ତାରେ ସପନର ବନାନୀରେ। କଣ୍ଠ ପ୍ରଣବ କିଶୋର ପଟ୍ଟନାୟକ।

ଜୀବନରେ ପ୍ରେମ ହୁଏ ଖାଲି ଥରେ, ଥରେ ରୁ ଦି ଥର ନୁହ, ହୃଦୟରେ ରହିପାରେ ଖାଲି ଜଣେ।

ବୟସର ବସନ୍ତରେ ପୁଲକିତ ହୋଇ ଉଠେ ଦୁଇଟି ହୃଦୟ। କୋଇଲିର ମିଠା କୁହୁତାନରେ ଭରି ରହେ ପ୍ରେମର ଝୁଙ୍କାର। ମଳୟର ମୋତୁଆଲା ସ୍ପର୍ଶ ପାଇ ସେମାନେ ବୁଝିଥିଲେ ଜଣକ ବିନା ଆର ଜଣଙ୍କର ମନେ କିଛି ରହେନା।

ପ୍ରେମର ମଳୟ ଛୁଇଁଯିବା ପରେ ଅଥୟ ମନ ଦୁଇଟି ଉଡ଼ି ବୁଲେ ଡାଳରୁ ଡାଳକୁ। ଆଖିର ଚଞ୍ଚଳତା ବେକାବୁ ମନ ଆଉ ଦେହର ଶିହରଣ କହିଦିଏ ଭଲ ପାଇବାର କୋହକ ଜାଲରେ ପଡ଼ିଯାଇଛନ୍ତି ସେମାନେ।

ହାତପାପୁଲିରେ ମେହେନ୍ଦିରେ ପ୍ରିୟତମର ନାଁ ଲେଖି ପ୍ରତୀକ୍ଷାରେ ବସି ରହେ ମନର ମାନସୀ। ସ୍ୱପ୍ନରାଇଜର ଓଆସରେ ଫୁଲ ଝୁଲଣାର ସ୍ୱପ୍ନ ଦେଖେ ସେ। ସୁନାରୂପର ଗହଣାକୁ ତୁଚ୍ଛ ମନେ କରି ପ୍ରେମ ଅପ୍ରୀତିର ଗହଣାରେ ସଜାଇ ହୋଇ ହଜାଇ ଦିଏ ପ୍ରିୟତମର ସ୍ୱପ୍ନରେ।

ନିଚ୍ଛକ ବାସ୍ତବତାକୁ ହାତପାନ୍ତରେ ପାଇ ସମୟର ସୁଅରେ ଭାସି ଚାଲିଥିଲା ଦୁଇଟି ଜୀବନ। ମନର ଦରଜା ଖୋଲି ଜଣେ ଚାହିଁ ବସିଥିଲା ଆର ଜଣଙ୍କର ଆସିବା ବାଟକୁ।

ଶିଳ୍ପୀ ହାଡ଼ିରାମ ମହାନ୍ତ ଏବଂ ସାଥୀଙ୍କ ପରିବେଶିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ନାଟକ ବହୁ ବହୁକା। ଏହାର ମୂଳ ରଚନା କରିଛନ୍ତି ବୀଣାପାଣି ମହାନ୍ତି, ବେତାରେ ରୂପାନ୍ତର କରିଛନ୍ତି ବିଷ୍ଣୁ ସାହୁ ଏବଂ ପ୍ରଯୋଜନା କରିଛନ୍ତି ତରୁଣକାନ୍ତି ରାଉତ।
1: ଆଲୋ, ତମେ ସବୁ ଏଠି ଏମିତି ଖାଲି ହାଉଯାଉ ହଉଥିବ ନା ସିଆଡ଼େ ମଙ୍ଗନହାଣ୍ଡି ବସା ବସି କରିବ? ବେଳ କଣ ଆଉ ଆଉଛି?
2: ବୁଝିଲା ନାନି, ତମେ ବେକାଟାରେ କାହିଁକି ଏଡ଼େ ବଡ଼ ପାଟିଟାଏ କରୁଛ କହିଲ? ପୁରାପୁରି 30 ବର୍ଷ ପରେ ଇନ୍ଦୁ ଭାଉଜ ପରା ଆଜି ଏ ଘରକୁ ଆସୁଛନ୍ତି। ଯାହା ହେଲେ ବି ଏ ଘରର ବଡ଼ ବୋହୁ ସିଏ, ସିଏ ଆସି ନ ପହଞ୍ଚିଲେ ମଙ୍ଗନହାଣ୍ଡି କଣ ବସିପାରିବ?
1: ସତ କହିଥିଲ ଲତି, ଇନ୍ଦୁ ଏ ଘରର ବଡ଼ ବୋହୁ, ଏ ଘରେ ଜମାରୁ 5ଟା ରାତି କଟେଇଛି ସିଏ। 30 ବର୍ଷ ତଳେ ବରଜୁ ଚଉଠି ରାତିରୁ କୁଆଡ଼େ ଉଭାନ ହେଇ ଗଲା ଯେ, ଜାଣ

0: ମୋ ଗୋଟାଏ ଆଖି ଫୁଟିଗଲା। ବଡ଼ ବୋହୁ ଇନ୍ଦୁ ବି ସେଇଦିନ ଯାଇ ତା ବାପ ଘରେ ରହିଲା। ପାଣୁ ପୁଅ ରୁଞ୍ଜୁଆର ବାହାଘର ନ ହୁଏ କି ଇନ୍ଦୁ ନ ଆସେ।
1: ଇନ୍ଦୁ ଭାଉଜଙ୍କୁ ଏତେ ଦିନ ପରେ ଦେଖିଲେ ତମେ ଚିହ୍ନି ପାରିବ ତ ନାନୀ?
0: ମଲା ଚିହ୍ନିବି ନାହିଁ କେମିତି ବା, ସେ କ'ଣ ଏମିତି ସେମିତି ବୋଉଟା ନା କ'ଣ? ସାକ୍ଷାତ ଲକ୍ଷ୍ମୀ ପ୍ରତିମା ପରା, ତା ଭଳିଆ ସ୍ତ୍ରୀକୁ ଛାଡ଼ି ବଡ଼ ପୁଅ ମୋର ଦେଶାନ୍ତରୀ ହେଲା। ସବୁ ମୋର ପୋଡ଼ା ଭାଗ୍ୟ, ବରଜକୁ ନ ଦେଖେ ପଛେ ଭାଗ୍ୟ ବଳରୁ ମୋ ଇନ୍ଦୁ ବୋହୁକୁ ଦେଖିବି ତ, ଏ ଆଖି ମୋର ପବିତ୍ର ହବ। ହଁ ଲୋ, ମୋର ବା ଆଉ କେତେ ଦିନ ବରଜୁଟା ଥିଲେ, ଆଜି ପରା ଦିନରେ କେଡ଼େ ଖୁସିଟାଏ ହଉନଥାନ୍ତା କହିଲୁ ତୁ।
2: ଆଜି ପରା ଦିନରେ ତମର କାନ୍ଦିବାକୁ ଥିଲା ବୋଉ, ତମ ନାତିର ଆଜି ମଙ୍ଗନ ହାଣ୍ଡି ବସୁଛି ପରା, ତମେ ଏମିତି କାନ୍ଦିଲେ କଣ ଶୁଭ? ଏତେ ବର୍ଷ ପରେ ଇନ୍ଦୁ ଅପା ଆଜି ଏ ଘରେ ପାଦ ପକେଇବେ, ଆମେ ସମସ୍ତେ ଖୁସିରେ ନାଚିବା କଥା ନା କଣ ଲତି?
1: ହଁ ମୋ ସାନ ଭୋଜ, ମୁଁ ପରା ସେଇ କଥା କହୁଥିଲି ନାନୀଙ୍କି। ଆଚ୍ଛା ଭାଉଜ, ବଡ଼ ଭାଉଜ ମଟର ଗାଡ଼ିରେ ଆସୁଛନ୍ତି ପରା?
2: ମଲା ସିଏ କଣ ନଥିଲା ଘରର ଝିଅ ହେଇଛନ୍ତି କି ମଟର ଗାଡ଼ିରେ ନ ଆସି ଶଗଡ଼ ଗାଡ଼ିରେ ଆସନ୍ତେ?
0: ଆଲୋ ଆଲୋ, କିଏ କୋଉଠି ଅଛ? ଲୋ ଯା ଯା ଯା, ମୋ ବୋଉକୁ ବନ୍ଦା ବନ୍ଦା କରି ଘରକୁ ଆଣ। ଆଲୋ ହୁଳହୁଳି ପକାଲ। ଆରେ ଶଙ୍ଖୁଆ, ଆରେ ଶଙ୍ଖ ଫୁଙ୍କୁ ବା। ମଲା ଏତେ ଦିନେ କି ମୋ ବୋହୁର ଲକ୍ଷ୍ମୀପାଦ ପଡିଛି ଏ ଘରେ, ଆରେ କୁଆଡେ ଗଲରେ ଶଙ୍ଖୁଆ।

0: ଦେଖୁଛ ଦେଖୁଛ ସାନ ଭାଉଜ, ସାନ ଭାଇ ବି କେମିତି ବଡ ଭାଉଜକୁ ବନ୍ଦାପନା କରିବାକୁ ହୁଳହୁଳି ପକଉଛନ୍ତି।
1: ତାଙ୍କ କଥା ତୁ କହ ନା ଲତି, ବୁଢ଼ାଟିଏ ହେଲେଣି ଆସି ସବୁବେଳେ ତାଙ୍କର ଏଇ ହେରେସାମୀ।
2: ହଉ
3: ସେଇ କଥାଟା ଟିକେ ଲତିକୁ ଆମର ବୁଝେଇଦେଲୁ ବୋଉ। ଇନ୍ଦୁ ଭାଉଜ ଏ ଘରକୁ ବୋ ହେଇ ଆସିଲା ବେଳକୁ ଲତି ପେଟରେ ଥିଲା ପରା, କାଲିକା ଛୁଆଟା ସେ କୋଉଠୁ ବୁଝିବ।
1: ଆରେ ତମେ ସବୁ ଏମିତି କଥା କଟାକଟି ହଉଥିବ ନା ଇନ୍ଦୁ ଅପାଙ୍କୁ ଘର ଭିତରକୁ ନବ ବା। ତମେ ଆସିଲ ଇନ୍ଦୁ ଅପା, ଆସ ଆସ।
4: ହଁ ହଁ
1: ମଙ୍ଗନ ହାଣ୍ଡି ବସିବ ପରା, ଉଚ୍ଚରୁ ହେଲାଣି, ଆସ ଆସ।
4: ଆରେ ଶୁଣିଲୁ ତୁ ତେବେ ସାନ? କେତେ ମନ ହଉଥିଲା ତତେ ଟିକେ ଦେଖିବି ବୋଲି।
1: ଅପା ମୁଁ ସାନ ସରୋଜିନୀ, ମତେ ସର ବୋଲି ଡାକିବ।
4: ଅପା ସେଠି ଆମ ଶାଶୁ ଠିଆ ହେଇଛନ୍ତି, ଚିହ୍ନି ପାରୁଛ ନା ନାଇଁ ମ?
5: ଆଲୋ ଧୀରେ ଧୀରେ ଧୀରେ କହ, ସେ କାଳେ ଶୁଣି ପକେଇବେ। ବୋଉ ବୋଉ ଏଇଠି ଏଇଠି ମାନ୍ୟ ହଉଛି।
6: ହଉ ରେ ମା, ହେଲା ହେଲା, ଉଠ ଉଠ। ତୁ ଏ ଘରକୁ ଆଇଲୁ ସେଇ ମୋର ଲକ୍ଷେ ଟଙ୍କା, ମତେ ସେ ମାନ୍ୟରୁ କଣ ମିଳିବ କହିଲୁ ମା? ବରଜକୁ ତ ଅନେଇ ଅନେଇ ଆଖିରୁ ପାଣି ମରିଗଲାଣି।
0: ଆଉ ବଡ ଭାଉଜ ମୁଁ କିଏ ବୋଲି ମୋ କଥା ପଚାରିବନି।
1: ତମେ ୟାଙ୍କୁ ତ ମୁଁ ଆଗରୁ କେବେ ଦେଖିନି, ମୁଁ ଚିହ୍ନି ପାରୁନି। ଇଏ କିଏ କିଲୋ ସର? ସିଏ ଆମ ଲତି ପରା ମାମୁଙ୍କ ଝିଅ, ରଞ୍ଜନର ବାହାଘରକୁ ଆସିଛନ୍ତି।
0: ଓଳିକି ବଡ ଭାଉଜ
1: ବୁଢ଼ୀଟିଏ ହେଇଥାଅ, ସତରେ ଲତି ତମେ ଭାରି ସୁନ୍ଦର।
0: ମଲ ତମଠୁ ଅଧିକା ନା କଣ ଯେ,
7: ଏ ବୟସରେ ବି ତମେ ଯେମିତି ଦେଖାଯାଉଛ ନା, ସାକ୍ଷାତ ଦେବୀ ପ୍ରତିମା ତ, ସେଥିରେ ପୁଣି ମତେ କହୁଛ କଣ ଯେ।
0: ଯାଇଲୁ ମା, ସିଆଡ଼େ ସବୁ କଣ ହେଲା ଯାଇକି ଦେଖେ।
3: ଆଉ ଏ ପାଣୁ କଥା ମନେ ରଖିଛ ନା ନାଇଁ ଭାଉଜ? ସମସ୍ତଙ୍କ କଥା ତ ପଚାରିଲ, ଆଉ ମୋ କଥା?
1: ତମ କଥା କଣ ମୁଁ ଭୁଲି ଯାଇଛି ବୋଲି ଭାବୁଛ? ମୋଟର ନୁହେଁ, ତମ ବାହାଘରକୁ ତ ଖୋଜିଲନି, ଏମିତିକି ବାପାଙ୍କର କ୍ରିୟାକର୍ମ ବେଳକୁ ବି ମତେ।
3: ଗଲା କଥା ତ ଗଲାଣି ଭାଉଜ, ସେ କଥା ମନରେ ଧରି ଆଉ ଲାଭ କଣ? ବରଜୁ ଭାଇ ସିନା ଆମକୁ ପରଖରି ଦେଇ ପଳେଇଲେ, ତମେ ତ ଆସିଲ ସେଇ ଢେର। ଆମ ରଞ୍ଜନଟା ଭାରି କପାଳିଆ, ଏତେ ଦିନକେ ତା ବଡ ମା ଆସିଲେ ତା ବାହାଘରକୁ, ତା କପାଳ ଫିଟିଗଲା ଜାଣ।
1: ରଞ୍ଜନ ରଞ୍ଜନ କାଇଁ କୋଉଠି ଦିଶୁନି ତ ସର?
4: ଅପା ତମେ ଏଇ ଭିତର ଖଞ୍ଜାରେ ଘଡ଼ିଏ ବସ, ସର୍ବତ ଟିକେ ଆଣିବି କି, ମୁଁ ତାକୁ ଡାକି ଦଉଛି।
1: ରଞ୍ଜନ ରଞ୍ଜନ
0: ଭାଉଜ ଦେଖିଲ କଣ ଆଣିଛି?
1: ଏହେ ଆରେ ଏହେ ଇଏ କଣ କଲ କଣ କଲ ଲତି, ଇଏ କହିଲ ମତେ ପୁରା ଗାଧେଇ ଦବୁ ନା କଣ?
0: ମଲା ଜମାରୁ ଗିନାଏ ହଳଦୀ ପାଣି ତ ଢାଳିଦେଲି, ଯାହା ବିଧି ସେଇଆ କଲି। ତମେ ଗାଧୁଆ ଘରକୁ ଯାଅ। ହଁ ହଁ ଏ ନୂଆ ଶାଢ଼ୀଟା ନେଇଯାଅ ଯେ, ସେଇଠି ପାଲିଟି ପକେଇବ। ଭାଉଜ ସୁଲି ବୋଉ ଦୁଆରେ ବସିଛି, ତାକୁ କହିଛି କମକୁଟ କରି ତମ ପାଦରେ ଅଳିତା ଲଗେଇଦବ, ଭାରି ମାନିବ।
1: ଇଏ ସବୁ କି କାଣ୍ଡ କାରଖାନା ଚାଲିଛି କହିଲ ଏଠି? ମୁଁ କଣ ଆଉ ନୂଆ ବୋହୂ ହେଇକି ଅଛି ନା କଣ?
3: ଆରେ ଖାଲି କଣ ସେତିକି? ଏ ସର ସର ଜଲ୍ଦି ଆସ, ଜଲ୍ଦି ଆସୁନ, ନୂଆ ବୋହୂ

0: ଦେଖି ବୁଝି ଧରିଛ? ଛାଡ଼ ଛାଡ଼ ନା, ଛାଡ଼ ଛାଡ଼। ଓହୋ, ତମେ ଲତି ନା?
1: ଜାଣିଦେଲାଟି ବଡ ଭାଉଜ, ଲତି ଛଡ଼ା ଆଉ କାହାର ଭଲା ଏମିତି ସାହସ ହବ କହିଲ, ଏ ଘରର ବଡ ବୋଉ ସାଙ୍ଗରେ ଏମିତି ଥଟା ମଜା କରିବାକୁ। ଆଚ୍ଛା ବଡ ଭାଉଜ, ଗୋଟେ କଥା ପଚାରିବି, ସତ ସତ କହିବ, ଜମା ଜାଣି ଚତୁରି ହବନି? ହଁ,
0: ମୁଁ କଣ ଜାଣି ଚତୁରି ହେବି? କଣ ପଚାରିବ ପଚାରୁନ।
1: ଆଚ୍ଛା କହିଲ, ଏତେ ବୟସ ହେଲା ପରେ ବି ତମ ଚେହେରା ଏମିତି ଦାଉ ଦାଉ ହେଇ ଝଟକୁଛି କେମିତି? ମୁଣ୍ଡବାଳ ଗୋଟିଏ ବି ପାଚିନି, ଗାଲରେ ଭାଙ୍ଗଟିଏ ବି ପଡିନି, ଆଉ ଦାନ୍ତ ଦାନ୍ତ ପୁଣି ମୁକ୍ତା ପରି ଦିଶୁଛି, କଥା କଣ ଭାଉଜ?
0: ମୁଁ କଣ ଜାଣିଛି, ଏଇ ଅଲୋଡ଼ା ରୂପ ଆଉ ଚେହେରା ଥାଇ କଣ ଲାଭ କହିଲ?
1: ହଁ, ଠିକ କଥା କହିଲ ଭାଉଜ, ଯାହା ପାଇଁ ଏ ରୂପ ଲୋଡ଼ା ଥିଲା ସିଏ ତ ଠିକ କରି ଚାଲିଗଲେ। ହେଲେ ଗୋଟେ କଥା ମୋ ମନକୁ ସବୁବେଳେ ଆସୁଥିଲା।
0: କୋଉ କଥା?
1: ତମେ ଦିନେ ନା ଦିନେ ଏ ଘରକୁ ନିଶ୍ଚୟ ଫେରି ଆସିବ, ଯେତେ କମ ସମୟର ରହଣି ହଉ ପଛେ, ଏ ଘର ସହିତ ତମର ବନ୍ଧନ ଜନ୍ମ ଜନ୍ମର, ତା କଣ ଏତେ ଶୀଘ୍ର ତୁଟିଯିବ? ତା ଛଡ଼ା ଆମ ଦେଶ ତ ଆଉ ଇଂଲଣ୍ଡ କି ଆମେରିକା ନୁହେଁ।
0: ହଁ ଲତି, ଶେଷକୁ ଭାବିଲି ଯାଇ ସମସ୍ତଙ୍କୁ ଆଉ ଥରେ ଆଖି ପୁରେଇ ଦେଖି ଆସେ, ଏ ଭିଟାମାଟି, ଏ ଘର, ଏ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଦେଖିବା ପାଇଁ ମନଟା ମୋର ଅନେକ ଦିନରୁ ହାଇ ପାଇଁ ହେଉଥିଲା। ତାପରେ ତମ ଭାଇ ଚୌଠି ରାତିରେ ମତେ ଛାଡି ଦେଇ ଚାଲିଗଲେ ସିନା, ମୋ ଉପରେ ଗୋଟାଏ ମସ୍ତ ବଡ ବୋଝ ଲଦି ଦେଇ ଚାଲିଗଲେ।
1: ହଁ ଶୁଣିଛି ଶୁଣିଛି, ସିଏ କୁଆଡେ ତାଙ୍କ ଭାଗର ଜମିବାଡି ସମ୍ପତ୍ତି ସବୁକିଛି ତମ ନାଁରେ ଲେଖିଦେଇ କାଗଜ କରିଦେଇ ଯାଇଛନ୍ତି। ସତରେ ଭାଉଜ, ସିଏ ଥିଲେ ଜଣେ ଜ୍ଞାନୀ ଗୁଣୀ ମଣିଷ, ଜ୍ଞାନ ପାଇଁ ପାଗଳ ନହେଲେ ଏମିତିକା ଅଭିଲା କାମ କିଏ କରେ? କୋଉ ବିବେକରେ ତମକୁ ସେ ଭସେଇ ଦେଇ ଗଲେ ଯେ?
0: ହଁ, ଏ ଜମିବାଡି, ଏ ସମ୍ପତ୍ତିର ବୋଝ, ଏସବୁ କୋଉ କାମକୁ କୁହ ତ?
1: ଆହୁରି ବି ଶୁଣିଛି ଭାଉଜ, ବାହାଘର ବେଳେ ତମ ଦେହରେ କାଳେ ଶହେ ଭରି ଗହଣା ଗାଣ୍ଠି ଥିଲା, ସେ ବୋଝ ବି ତମ ପାଖରେ ଅଛି, ଏ କଥା କଣ ସତ?
0: ଆଚ୍ଛା,

0: କେତେ ଖବର ରଖିଛ ମଲତୀ? ଆଉ କି କି ଖବର ରଖିଛ କହୁନ? ଏଇ ତ ବୋଉ ଆସିଲେଣି।
1: ଆଲୋ ବଡ଼ ବୋଉ, ତୋ ଭଲ ମନ୍ଦ କଥା କହୁନୁ ଟିକେ, ତୋ ଭାଇ ଭାଉଜ ତତେ ଭଲରେ ଦେଖନ୍ତି ତ? ହଁ ମ, ସେମାନେ ପଚାରିଲେ କେତେ, ନ ପଚାରିଲେ କେତେ, ତୋର ତ କାହିଁରେ କେତେ, ତୁ କାହିଁକି କାହାକୁ ହାତ ପାତୁଥିବୁ ଯେ?
2: ଠିକ କହିଲ ନାନି, ବଡ ଭାଉଜ ଆମର ପୁରା ମାଲାମାଲ, ହେଇ ତ ସାନ ଭାଉଜ ଆସିଲେଣି।
0: ଅପା ମା
2: ଆସ ଆସ,
0: ଏମିତି ଠିଆଟା ହେଇଛ କାହିଁକି ଅପା? ବସୁନ, ଗପସପ କରିବା। ବସଲୁ ଲତି। ହଁ, ମୁଁ କଣ କହୁଥିଲି କି ଅପା?
3: ମତେ କଣ କହୁଥିଲୁ କହୁନୁ କହ।
0: କଥା କଣ କି, ବୋଉଙ୍କ ଆଖିକୁ ତ ଆଉ ଭଲ କରି ଦୁଶୁନି, ତମେ କଣ ସବୁ ଗହଣା ଗାଣ୍ଠି ପିନ୍ଧିକି ଆସିଛ ମତେ ପଚାରୁଥିଲି, ସେତେବେଳେ ତ ବୋଝେ ଗହଣା ଥିଲା ତମ ଦେହରେ।
2: ତମର ଯୋଉ ବୁଦ୍ଧିନା ସାନ ଭାଉଜ, ସେଇ ଗହଣାକୁ ସିଏ କଣ ଆଜି ଯାକି ପିନ୍ଧିକି ବସିଥାନ୍ତେ?
0: ସେଇଆ ନୁହେଁ ଆଉ କଣ ମ, କେତେ ସେଥିରୁ ଭାଙ୍ଗିବେଣି, କେତେ କାହାକୁ ଦେବେଣି, ତାଙ୍କର ପୁଣି ଭାଇ ଭଉଣୀ ଝିଆରି ପୁତୁରା ଏମିତି କେତେ କେତେ କେତେ ନିମତା କରିବେଣି।
3: ସତ କଥା ସର, ସେସବୁ ଗହଣା କଣ ଆଉ ଅଛି?
0: ଆଉ
3: ମୋ ବାପା ତ ଚାଲିଗଲେ, ତୁ ଜାଣିଥିବୁ, ମୋ ପାଇଁ କିଏ ଆଉ କରିଥାନ୍ତା? ସେଇ ଗହଣାରୁ କିଛି ବିକି ଦେଇ ନିଜେ ଚଳିବା ପାଇଁ ଘର ଦିବଖରା କଲି।
0: ଏମିତି କଥା,
3: ଖାଲି ଦିପଟ କାଚ ରଖି ବାକି ସବୁ ବିକିଦେଲି, ମାଣି ଜଳ ଜମି ବି କିଣିଦେଲି, ଚାଉଳ ମୁଠାଇ ପୁଣି କାହାକୁ ମାଗିଥାନ୍ତି କହିଲୁ?
2: କାହିଁକି, ତମ ଭାଇମାନେ ପୁରା ଖୁବ ବଡ଼ ବଡ଼ ଚାକିରି ବାକିରି କରିଛନ୍ତି, ଭଉଣୀ କି ଗଣ୍ଡେ ଖାଇବାକୁ ଦେଇପାରିନଥାନ୍ତି?
0: ଏ ଲତି, ଏମିତି କଣ କହୁଛ ମ, ଏ ମତଲବୀ ସଂସାରରେ କିଏ କାହାର, ନିଜର କେହି ପୁଅ ଝିଅ ଥିଲେ ସିନା।
1: ସେଇଥିପାଇଁ ତ ମୁଁ କହୁଛି ବଡ଼ ବୋହୁ, ତୋ ନାଁରେ ଯୋଉ ସମ୍ପତ୍ତି ବାଡ଼ି ବରୁଜୁ କରିଯାଇଛି ସେସବୁ ତୁ ରଞ୍ଜୁଆ ନାଁରେ ଲେଖିଦେ, ପାଣୁ ବାହାଘର କାମ ସାରି ଫେରୁ ସବୁ କଥା ଫଇସଲା କରିଦିଅ।
3: ବୋଉ
1: ଆଲୋ, ମୁଁ କଣ ସବୁଦିନେ ବସି ରହିଥିବି, ତୁ ମନ କଲେ କାଲି ଛାଡ଼ି ପରଦିନ ଚାଲିଯିବୁ, ରଞ୍ଜୁଆକୁ ତୋ ପୁଅ ବୋଲି ଜାଣ, କିଛି ନହେଲେ ବରଷକୁ ବରଷ ତମକୁ ପିଣ୍ଡ ପାଣି ତ ଦବ, ଆର ପରରେ ଆଉ ତତେ ଅପାଣିଆ ରହିବାକୁ ପଡ଼ିବନି।
0: ଅପା ତମେ ମନ କଷ୍ଟ କଲ କି, ବହୁତ ପାଚିଲା ପତର, ତାଙ୍କ କଥା ଜମା ମନରେ ଧରିବନି।
3: ନାଇଁ ମ,
0: ଇଏ ତ ଆମର ସବୁବେଳେ କହନ୍ତି ରଞ୍ଜନ ତମ ପୁଅ, ତମେ ତା ନାଁରେ ଜମିବାଡ଼ି ତକ କଲେ କରିବ, ନହେଲେ ନାଇଁ, ତେଣିକି ତମ ଇଚ୍ଛା।
3: ଶୁଣିଲୁ, ତମେମାନେ ଶେଷକୁ ମତେ ଏଇଆ ବୁଝିଲ ସର, ସମ୍ପତ୍ତି ଲୋଭ ମୋର ଥିଲେ ମୁଁ କଣ ଏ ଘରୁ ଭାଗ ନଉନଥାନ୍ତି? ପାଣୁ ଖାଲି ଦଶ ଥର କହିଲେ ବୋଲି ମୁଁ ଏଠିକି ଆସିଲି, ମତେ କହିଥିଲେ ତ ସେଇଠି ଥାଇ ମୁଁ ସବୁ ଜମିବାଡ଼ି ରଞ୍ଜନ ନାଁରେ ଲେଖିଦେଇଥାନ୍ତି, ଏତେ ଛନ୍ଦ କପଟର କଣ ଦରକାର ଥିଲା?
2: ମଲା, ତମେ କଣ କଥାରେ ଗୋଟେ ଖେଞ୍ଚ ପୁରେଇଲଣି ବଡ ଭାଉଜ, ଆମେ ଯାହା କହିଲୁ ଖାଲି ତମର ଭଲ ପାଇଁ କହିଲୁ ନା, ଦୁନିଆ ଆଖିରେ ଯୋଉଟା ସୁନ୍ଦର ସେଇଟା ପାଇଁ କହିବା କଥା, ଏଇଟା ତମ ଇଚ୍ଛାର କଥା ଭାଉଜ, ତମ ହାତ ଧରି କିଏ ତ ଆଉ ଲେଖେଇ ନଉନି ଯେ ତମେ କଥାଟାକୁ ଖଙ୍ଗୁସି ଭାବିବ। ତମେ ଚାଲିଲ ସାନ ଭାଉଜ, କାଲି ଗୁରୁବାର, ଆଜି ରାତିରେ ବର କନ୍ୟା ଯେମିତି ହେଲେ ବିଦା ହେଇ ଆସିବେ, ତେଣେ କେତେ କାମ ପଡ଼ିଛି, ଚାଲ ଚାଲ ଚାଲ।
3: ହେ ଭଗବାନ, ମୁଁ ଭାବିଥିଲି କଣ ଆଉ ଏଠି ଘଟି ଯାଉଛି କଣ, ନା ମୋର କିଛି ଦରକାର ନାହିଁ, କିଛି ଦରକାର ନାହିଁ, ମୁଁ ଯେମିତି ମାନଥାନରେ ଆସିଛି ସେମିତି ସେମିତି ଏ ଘରୁ ଚାଲିଯିବି, ମୁହଁରେ ମିଛ ହସର ଖୋଳପା ମଡ଼େଇ ଛାତି ଭିତରେ ଲୁହକୁ ଚାପି ରଖି ନିଜର ବଡ଼ପଣ ରକ୍ଷା କରି ମୁଁ ନିଶ୍ଚୟ ଏଠୁ ଚାଲିଯିବି। ହେ ଭଗବାନ, ମତେ ଭାରି ଅଣନିଶ୍ୱାସ ଲାଗୁଛି ଏଠି, ମତେ ମତେ ଟିକେ ନିରୋଳା ଜାଗା ଦରକାର, ନିରୋଳା ଜାଗା, ନିରୋଳା ଜାଗା, ନିରୋଳା ଜାଗା।
4: ଆରେ ଏ କଣ, ତମେ ଏଠି ଏମିତି ମୁହଁ ଶୁଖେଇ ବସିଛ କଣ ମ, ପୁଅ ବୋଉ ପା କେତେବେଳେ ଆସି ଦାଣ୍ଡ ମଝିରେ ଠିଆ ହେଲେଣି, ତମେ ଯାଇ ସେମାନଙ୍କୁ ସବା ଆଗ ବନ୍ଦେଇ ପନ୍ଦେଇ ଘରକୁ ଆଣିବ ନା ଆଉ, ଚାଲ ଚାଲ ଚାଲ ଚାଲ
1: ଚାଲ। ବଡ ବୋଉକୁ ଡାକୁନୁ କାହିଁକି, ପୁଅ ବୋଉଙ୍କୁ ବନ୍ଦେଇବୁ ପୁଣି କେତେବେଳେ?
4: ଏ ଲତି, ଏ ତୁ ନୂଆ ବୋଉଙ୍କୁ ନେଇ ଚଲ ଦିଆ, ମୁଁ ତେଣେ ଯାଇ ଦେଖୁଛି।
1: କଣ ବଡ ବୋଉ ଅଇଲା କିରେ?
0: ଆଲୋ,
1: ତମେ ସବୁ ଠିଆ ହେଇଛ କଣ ବା, ଦୁବ ବର୍କୁଳି ପତର ପକା, ହୁଳ ହୁଳି ଦେଇ ବନ୍ଦାପନା କର, ଆଉ ସବୁ କଣ ଖାଲି ମୁଁ ବତେଇ ଦଉଥିମି?
2: ଦେଖୁଛ ନାନୀ, ବଡ ଭାଉଜ କେମିତି ତାଙ୍କ ବାହାଘର ମୁଦିରେ

0: ବୋ ହାତରେ ପିନ୍ଧେଇ ଦେଲେ, କେଡେ ବଢିଆ ମାନୁଛି ମ।
1: ହଁ ହଁ, ଦଉ ଦଉ, ତା ବୋଉକୁ ସିଏ ଦବନି, ତା କିଏ ଦବ। ହାଲୋ ହାଲୋ ବଡ ବୋଉ, ତୋ ହାତରୁ ସବୁତକ ସୁନା ଚଢି ଖୋଲି ତୋ ବୋହୁକୁ ଦେଇଦବୁ ନା କଣ? ପଟେ ହେଲେ ତୋ ହାତରେ ଥାଉ, ହାତରୁ ସୁନା ଗହଣା କଣ ଖାଲି କରନ୍ତି? ଆଲୋ ମା, ବରଞ୍ଚ ବେକରୁ ତୋ ହାରଟା କାଢି ଦେଇଦବୁ ତ ଦେଇଦେ।
0: ମଲା, ତମର ଯୋଉ କଥା ନା ନାନୀ, ବଡ ଭାଉଜଙ୍କ ହାତରେ ପଟେ ପଟେ ପାଣି କାଚ କି ଲୁହା ଶଙ୍ଖା ରହିଲେ କଣ ଚଳିବନି? ତାଙ୍କର ଶ୍ରଦ୍ଧା ବଳିଛି, ଯେତେବେଳେ ସିଏ ଦଉଛନ୍ତି ତମେ କାହିଁକି ନାଇଁ କରୁଛ ଯେ?
2: ତମେ ଚୁପ୍ କର ତ ଲତି, ଅପା ଦେଲେ ଖୁସି ନ ଦେଲେ ବି ଖୁସି, ଆମେ କଣ କାହା ଦବା ନବାକୁ ଅନେଇ ବସିଛୁ।
3: ଦେଖିଲ ତ, ବଡ ଭାଉଜ ତାଙ୍କର ସବୁତକ ଗହଣା ଦେଇଦେଲେ, ଆଉ ଡେରି କାହିଁକି? ଏବେ ପୁଅ ବୋହୁଙ୍କୁ ଉଠେଇ ନିଅ। ହଁ, ବଡ ଭାଉଜ ସେତିକି ବେଳୁ ସେମିତି ନ ହେଇ ପଡ଼ିଛନ୍ତି।

0: ଯୋଗ ହାତରେ ପଟେ ପଟେ ପାଣି କାଚ କି ଲୁହା ଶଙ୍ଖା ରହିଲେ କଣ ଚଳିବନି? ତାଙ୍କର ଶ୍ରଦ୍ଧା ବଳିଛି, ଯେତେବେଳେ ସିଏ ଦଉଛନ୍ତି ତମେ କାହିଁକି ନାଇଁ କରୁଛ ଯେ?
1: ତମେ ଚୁପ୍ କର ତ ଲତି, ଅପା ଦେଲେ ଖୁସି ନ ଦେଲେ ବି ଖୁସି, ଆମେ କଣ କାହା ଦବା ନବାକୁ ଅନେଇ ବସିଛୁ?
2: ଦେଖିଲ ତ ବଡ ଭାଉଜ ତାଙ୍କର ସବୁତକ ଗହଣା ଦେଇଦେଲେ, ଆଉ ଡେରି କାହିଁକି? ଏବେ ପୁଅ ବୋହୁଙ୍କୁ ଉଠେଇ ନିଅ। ହଁ, ଏ ବଡ ଭାଉଜ ସେତିକି ବେଳୁ ସେମିତି ନଇ ପଡିଛନ୍ତି, ତାଙ୍କ ଆଣ୍ଠୁକୁ କେତେ କଷ୍ଟ ହବନି କହିଲ?
0: ତମକୁ କାହିଁକି ଏତେ କଷ୍ଟ ହଉଛି ମୋ ଭାଇ? ବଡ ଭାଉଜ ଗଲା 30 ବର୍ଷ କାଳ କୋଉ ବୋଝଟା ଏମିତି ବୋହି ପକେଇଛନ୍ତି କି? ହେଲା, ଏବେ ଅୟସରେ ରହିଥିବା ତାଙ୍କ ସୁକୁମାରିଆ ସୁନା ଦେହଟା ଟିକେ ଛାଉଳି ପଡିବ। ପଡୁ, ଏମିତିକା ଶୁଭ ଦିନ କଣ ଆଉ ଆସିବ?
1: ଥଟ୍ଟା କରିବା ତମକୁ ଅଣ୍ଟିବ ନାହିଁ ଲତି।
3: ମୋ ମୁଣ୍ଡ, ମୋ ମୁଣ୍ଡଟା ବୁଲେଇ ଦଉଛି, ମତେ ମତେ ଟିକେ ପାଣି ଟିକେ ପାଣି ଦବ।
2: ନୂଆ ପଡିଗଲେ ଯେ।
4: ଆରେ ଆରେ ଆରେ ଦୌଡ଼ି ଯେ ପାଣି ନୋଟା ନେଇ
2: ଆସିଲୁ।
4: ବୁଝିଲୁ ସର, ଉପାସିଆ ଦିଅ ବଡ ବୋଉଟାର, ସମ୍ଭାଳି ପାରୁଛି କୋଉଠି? ତୁ ତା ପାଇଁ ଟିକେ ଦହି ସର୍ବତ କରି ଆଣିଲୁ, ଯା।
1: ହଉ, ଯାଉଛି ଯାଉଛି।
0: ତମର ଯୋଉ କଥା ନା ନାନୀ, ତମ ବଡ ବୋଉ କଣ ପେଟ ଖାଲି କରି ବସିଛନ୍ତି? ଆମ ପରି ସେ କଣ କେବେ ଓଷା ବ୍ରତ କି ପୁଣ୍ୟ ପର୍ବ ପାଳିଛନ୍ତି? ଖାଲି ତାଙ୍କରି ଦେହ ଝୋଲା ମାରି ଯାଉଛି, ଆମେ ଖାଇଲୁ କି ନ ଖାଇଲୁ, ମଲୁ କି ଗଲୁ, ତମେ ତ ଥରେ କାଇଁ ପଚାରୁନ?
3: ଲତି ଠିକ କହିଛନ୍ତି ବୋଉ, ସିଏ ଘରେ କୁଣିଆ, ସମସ୍ତେ ତାଙ୍କର ଖିଆଲ ରଖିବା ଦରକାର, ତାଙ୍କ ପଛେ ପଛେ ଲାଗିବା ଦରକାର, ମୋ ପଛେ ପଛେ ନୁହେଁ।
0: କଣ କହିଲ? ନାଇଁ ନାଇଁ କଣ କହିଲ ବଡ ଭାଉଜ, ମୁଁ କଣ ମଶା ଡାନ୍ସ ହେଇଛି ଯେ ତମ ପଛରେ ଲାଗିଛି?
3: ନାଇଁ ମ ନାଇଁ ମ ଲତି, ତମେ କାହିଁ ଖରାପ ଭାବୁଛ? ଖାଲି ସେମିତି ଗେଲରେ କହିଦେଲି ନା, ତମେ କାହିଁକି ମଶା ଡାନ୍ସ ହବ? ତମେ ପରା ଆମ ଲତିକା, ହଳଦୀ ଗୁରୁ ଗୁରୁ ସୁନା ଖଡିକା।
0: ବଡ ଭାଉଜ, ବଡ ଭାଉଜ, କୁଆଡେ ଗଲ କି ତମେ?
3: ହଁ ହଁ, ଏଇଠି ଅଛି। କଣ ହେଲା, କଣ ହେଲା କି ଲତି? ମତେ ନ ଖୋଜିଲେ ତମର ଭାତ ହଜମ ହୁଏନି ନା କଣ?
0: କେମିତି ହଜମ ହବ କହୁନ, ଆମ ରଞ୍ଜନର ଚୌଠି ଭୋଜି ଭାତ ପରା। ହଉ ତମେ ଆସିଲ ଆସିଲ, ଉପର ମହଲାକୁ ଯିବା ଚାଲ, ବାସର ଘରଟା ଠିକ ସଜାସଜି ହେଲା କି ନାହିଁ ଦେଖି ଆସିବ।
3: ନାଇଁ ନାଇଁ ଲତି, ମତେ କାହିଁକି ସେଠିକି ଟାଣୁଛ କହିଲ? ତମ ମାନଙ୍କଠୁ କଣ ମତେ ବେଶୀ ଜଣା ଅଛି? ସରକୁ ଡାକିନିଅ, ସର ଯିବେ ତମ ସାଙ୍ଗରେ।
0: ମଲା, ସେଇ ସାନ ଭାଉଜ ତମକୁ ଡାକିବାକୁ ପରା କହିଲେ, ତେଣେ ଦେଖୁନ ନୂଆ ବୋଉଟା କେମିତି ଢିଙ୍କି ପରି ଶୋଇ ଘୁଙ୍ଗୁଡ଼ି ମାରିଲାଣି।
1: ଅପା ତମେ ଟିକେ ଚାଲୁନ ଦେଖି ଆସିବ।
3: ମୁଁ ହଉ, ତୁ ଯେତେବେଳେ କହୁଛୁ ଚାଲ ଯିବି।
1: ଚାଲ।
3: ଏ ତ ସେଇ ଘର, ଯାହା ଯେମିତି ଥିଲା ସବୁ ସେଇମିତି ଅଛି। ସେଦିନ ଏଇ ଘରେ ଥିଲା ମୋର ପ୍ରଥମ ରାତି।
0: ତେବେ ତ ଖୁବ ଭଲ ହେଲା ବଡ ଭାଉଜ, ତମେ ଏ ଘରକୁ ଆଖି ପୁରେ ଆଉ ଥରେ ଦେଖି ନବା କଥା ନା କଣ?
3: ତତେ କଣ ଆଉ ଘର ମିଳିଲାନି ସର? ଏତେ ବଖର ଥାଉ ଥାଉ ଶେଷରେ
1: ଘରଟାର ଦୋଷ କଣ କହିଲ ଅପା? ତା ଛଡା ଏ ଘରଟା ଟିକେ ନିରୋଳା ହବ ତ, ଇଆଡକୁ ବେଶୀ ଲୋକ ଆସିବାର ନାହିଁ, ତମେ କାହିଁକି ମନ ଉଣା କରୁଛ ଯେ? ହଉ ତମେ ଲତି ସାଙ୍ଗରେ କଣ ହେଲା ନ ହେଲା ଦେଖୁଥା, ମୁଁ ତଳୁ ଆସୁଛି।
0: ଏ ଘରକୁ ଦେଖି ତମର ପଛ କଥା ସବୁ ମନେ ପଡିଯାଉଛି ନା କଣ ମୋ ବଡ ଭାଉଜ?
3: ହଁ ଲତି, ସବୁ ମୋର ଗୋଟି ଗୋଟି ହେଇ ମନେ ପଡିଯାଉଛି। ସେ କାଳ ରାତି କଥା ମୁଁ କଣ କେବେ ପାସରି ପାରିବି? ମୁଁ ସେଇ ପଲଙ୍କ ଉପରେ ଓଢ଼ଣା ଟାଣି ସେମିତି ବସିଥାଏ, ମୋ ଛାତି ଖାଲି ବରଡ଼ା ପତ୍ର ଭଳିଆ ଥରୁଥାଏ। ବାହାରେ ରଣି ଫୁଲ ପରି ଜହ୍ନ, ଫଗୁଣ ମାସ, ତମ ଭାଇ ଆସିଲେ ଭିତରକୁ, ମତେ ଭାରି ଡର ଲାଗୁଥାଏ, ଲାଗୁଥାଏ ଯେମିତି ମୋ ନିଶ୍ୱାସ ବନ୍ଦ ହେଇଯିବ, ତଥାପି କେମିତି କେମିତି ଗୋଟାଏ ଖୁସି ବି ଲାଗୁଥାଏ। ସେ ପ୍ରଥମେ ଆସି ଗିଲାସରୁ ପାଣି ନେଇ ଢକ ଢକ କରି ପିଇଗଲେ, ତାପରେ ପାଣିରେ ଗାମୁଛାଟାକୁ ଓଦା କରି ହାତ ମୁହଁ ପୋଛା ପୋଛି ହେଲେ, ମୋ ପାଖରେ ଆସି ଛିଡ଼ା ହେଲେ, ଉଁ ନାହିଁ କି ଚୁ ନାହିଁ, ଭୁଟ ଭୁଟ ହେଇ ମନକୁ ମନ ସଂସ୍କୃତ ଶ୍ଳୋକ ସବୁ ପଢ଼ିଲେ, ତାପରେ ଜଳୁଥିବା ଦୀପଟାକୁ ଆଉ ଟିକେ ଜୋରରେ ତେଜିଦେଲେ, ମୁଁ ସବୁ ଖାଲି ଦେଖୁଥାଏ, ଆବା କାବା ହେଇଯାଉଥାଏ, ଭାବୁଥାଏ ଏମିତି କଣ କାହାର ଚଉଠି ରାତି ହୁଏ। ତାପରେ ଥିଲେ ଥିଲେ ହଠାତ୍ ନିଜର ମୁଣ୍ଡ ବାଳକୁ ମୁଠା ମୁଠା କରି ଟାଣିବାକୁ ଲାଗିଲେ, ଦି ହାତ ପାପୁଲରେ ନିଜ ଗାଲକୁ ଠାଏ ଠାଏ ଠାଏ ଠାଏ କରି ଚାପୁଡ଼ା ମାରିଲେ, ଡରରେ ଡରରେ ତ ମୋ ପିଢ଼ା ହିଁ ପାଣି ହେଇଯାଉଥାଏ।

0: ଶେଷକୁ ଜାତିକୁ ଟାଣ କରି ଲାଜ ସରମ ଛାଡ଼ି ମୁଁ ତାଙ୍କ ପାଖରେ ଆସି ଠିଆ ହେଲି ଆଉ କହିଲି, ଶୁଣ, ତମେ ତମେ ଏମିତି କ'ଣ ହଉଛ? ତମକୁ ମୋରାଣ, ତମେ ଏମିତି ହୁଅନି। ଡରରେ ଡରରେ ମୁଁ ଛାନିଆ ହେଇଯାଉଛି। ମୁଁ ଯଦି ତମ ମନକୁ ଯାଉନି ତାହେଲେ ତମେ ଯାଅ, ସେଇ ସୌପ ଉପରେ ଏକା ଏକା ତୁନି ହେଇ ଶୋଇପଡ଼। ମୁଁ ପଛେ ସାରା ଜୀବନ ତୁମର ଚାକରାଣୀ ହେଇ ରହିବି। ମୋତେ ଆଜି ଭଳି ରାତିରେ ଏତେ ବଡ଼ ଦଣ୍ଡ ଦିଅ ନା।
1: ଏ ଦଣ୍ଡ ମୁଁ ତମକୁ ଦଉନି, ନିଜେ ନିଜକୁ ଦଉଛି। ତମର କିଛି ଦୋଷ ନାହିଁ।
0: ନାଇଁ ନାଇଁ ନାଇଁ, ସବୁ ଦୋଷ ମୋର, ସବୁ ଦୋଷ ମୋର। ମୋତେ ବିଧା ଗୋଇଠା ଯାହା ମାରୁଛୁ ମାର, ନିଜକୁ ଏତେ କଷ୍ଟ ଦିଅ ନା। କହିବ ତ କାଲି ସକାଳୁ ସକାଳୁ ମୁଁ ମୋ ବାପ ଘରକୁ ଚାଲିଯିବି। ତମେ କିନ୍ତୁ ଏମିତି ହୁଅନି।
1: ନା, ତମେ କୁଆଡ଼େ ଯିବନି, ଯିବି ମୁଁ। ମୋର ଏଠାରେ ରହିବାର ନାହିଁ। ଜୀବନରେ ଯେଉଁ ଭୁଲ ମୁଁ କରିଛି ତାର ପ୍ରାୟଶ୍ଚିତ କରିବା ପାଇଁ ମୁଁ ଖୁବ୍ ଦୂରକୁ ଚାଲିଯିବି। ଏ ଘର ମୋର ରହିବା ଜାଗା ନୁହେଁ। ମୋ ଆଗରେ ପଡ଼ି ରହିଛି ଅନନ୍ତ ବ୍ରହ୍ମାଣ୍ଡ। ମୁଁ ତାରି ଭିତରେ କୋଉଠି ହେଲେ ମିଶିଯିବି। ମୁଁ ଚାଲିଲି।
0: ତମେ କୁହ ଲତି, ଏଇସବୁ କଥା ଆଜି ମୋର ମନେ ପଡ଼ିବ କି ନାହିଁ?
2: ଥାଉ, ଗଲା କଥା ଯାଇଛି, ଇଡ଼ିଗଲା ପାଣି ଆଉ କଣ ଫେରି ଆସିବ?
3: ଆରେ, ସେଠିକା କାମ ସବୁ ସରିଲା ନା ନାହିଁ ମ? ଆଉ ଏମିତି କ'ଣ ଗପ ଚାଲିଥିବ ନା କ'ଣ? ଲତି, ରାତି ଅଧ ହେଲାଣି ପରା, ଯା ଯା, ସମସ୍ତେ ଚଳୁଥା, ଯା।
2: ଚାଲ ବଡ଼ ଭାଉଜ, ପାଣୁ ଭାଇ ବିଗିଡ଼ିଲେଣି।
0: ଚାଲ
4: ଚାଲ ଚାଲ, ଆସିବ, ଆସ ଆସ।
0: ହେ ଭଗବାନ, ଏ ରାତିଟା କେତେବେଳେ ପାଇବ କେଜାଣି। ଆଖିକି ତ କାଇଁ ଜମା କଷା ପଡ଼ୁନି। ଏଇ ତ ଖିଡ଼ିକି ଫାଙ୍କରେ ଆକାଶରେ କୁଆନ୍ତାରଟା ଜକଜକ କରି ଦିଶୁଛି। ଓହୋ, ଆରେ ଆରେ, ସେ ସିଡ଼ି ପାହାଚ ବାଟ ଦେଇ ଉପର ମହଲାରୁ କିଏ ଗୋଟେ ଓହ୍ଲଉଛି ନା କ'ଣ? ଯାଏ ଦେଖେ। ଆରେ ଆରେ, ହଁ ତ, ସତେ ତ, କାହାର ଗୋଟେ ଛାଇ ଭଳିଆ ଦିଶୁଛି ନା କ'ଣ? ଆଲୋ ଆଲୋ ଆଲୋ ଆଲୋ, ଏ ତ ରଞ୍ଜନ ନା କ'ଣ? ରଞ୍ଜନ ବାସର ଘରୁ ବାହାରି କୁଆଡ଼େ ଯାଉଛି, କୁଆଡ଼େ ଚାଲି ଯାଉଛି ନା କ'ଣ? କୁଆଡ଼େ ଆଉ ଯାଉଛି? ରଞ୍ଜନ, ରଞ୍ଜନ, ରଞ୍ଜନ, ଏ ରଞ୍ଜନ!
5: ଏ କ'ଣ ବଡ଼ ମା, ତମେ ଏଠି ଏତେ ରାତିରେ କ'ଣ କରୁଛ?
0: ନା ନା, ତୁ କୁଆଡ଼େ ଯାଉଛୁ? ତୁ କୁଆଡ଼େ ଯାଉଛୁ ରଞ୍ଜନ? ତୁ ଯାଇପାରିବୁନି, ତୁ କୁଆଡ଼େ ଯାଇପାରିବୁନି, ମୁଁ ତତେ ଜମା ଛାଡ଼ିବିନି। ମୁଁ ଜାଣିଥିଲି ସେଇ ବଖରାଟା ଅପଜସିଆ, ଅମଙ୍ଗଳିଆ, ଅମଙ୍ଗଳିଆ ସେ ଘର। ସେଠି ଯିଏ ଚଉଠି ରାତି କଟେଇଛି ସେ ନିଶ୍ଚୟ ହନ୍ତସନ୍ତ ହେଇଛି। ସରକୁ ମୁଁ ବାରମ୍ବାର ମନା କରୁଛି, ସେ ଘରେ, ସେ ଘରେ।
5: ବଡ଼ ମା, ତମର କ'ଣ ହେଇଛି କହିଲ? ପାଗଳିଙ୍କ ପରି କ'ଣ ସବୁ ଏମିତି ଗପି ଯାଉଛ?
0: ପାଗଳି? ମୁଁ ପାଗଳି? ମୁଁ ପାଗଳି ନୁହଁ। ନାଇଁ ରେ ରଞ୍ଜନ, ମୁଁ ପାଗଳି ନୁହଁ, ମୁଁ ପାଗଳି ନୁହଁ, ବିଲକୁଲ ଭଲ ମଣିଷଟେ ମୁଁ। ଶୁଣ, ପାଗଳି କହି ତୁ ମୋତେ ଭୁଲେଇ ଦେବାକୁ ଭାବିଛୁ? ଜମା ନୁହଁ, ଭାବିଛୁ ଗୋଟେ ନିରୀହ ନୂଆ ଜୀବନକୁ ଫାଙ୍କି ଦେଇ ତୁ ବି ତୋ ବଡ଼ ବାପା ଭଳିଆ ଲୁଚି ଲୁଚି ପଳେଇ ଯିବୁ ବୋଲି? ନା, ମୁଁ ତତେ ସେ କଥା କରିବାକୁ ଦେବିନି, ମୁଁ ମୋଟେ ସେ କଥା କରିବାକୁ ଦେବିନି। ନାରୀର ଜୀବନଟା କ'ଣ ଏତେ ଶସ୍ତା, ଏତେ ହିନିମାନିଆ ତା କପାଳ? ସିଏ କ'ଣ ପୁରୁଷ ହାତରେ ଗୋଟାଏ କଣ୍ଢେଇ, ତାକୁ ଯେମିତି ଇଚ୍ଛା ସେମିତି ନଚେଇବ? ନାରୀ ଜାତିଟା ଖାଲି ହତାଦର ଆଉ ଲାଞ୍ଛନା ସହିବାକୁ ଜନ୍ମ ହେନି। ତାକୁ ଏମିତି କନ୍ଦେଇବା, ଏମିତି କଲ୍ପଲ୍ କରିବା ପାପ, ମହାପାପ, ମହାପାପ, ମହାପାପ।
5: ପଡ଼ ମା, ତମେ କ'ଣ ସବୁ କହି ଚାଲିଛ ମୁଁ କିଛି ବୁଝିପାରୁନି।
0: ରଞ୍ଜନ, ରଞ୍ଜନ, ବାପା, ମୋ ସୁନାଟା ପରା, ମୋ ଧନ, ବୁଝା ହୁଅ ନା ରେ ବାପା, ଫେରି ଚାଲ, ଫେରି ଚାଲ, ତୁ ଫେରି ଚାଲ, ଫେରି ଚାଲ, ଫେରି ଚାଲ। ତୁ ଆସିଲୁ, ମୋ ସାଙ୍ଗରେ ଆସ, ମୋ ସାଙ୍ଗରେ ଆସ, ସବୁ ସବୁ କଥା ମୁଁ ତତେ ବୁଝେଇ ଦେବି, ତୁ ଚାଲ। ମୁଁ ତୋ ଆଗରେ ହଲପ କରି କହୁଛି ବାପା, ମୋର ଯେତେ ଯାହା ଅଛି, ମୋର ସମ୍ପତ୍ତି ବାଡ଼ି, ଟଙ୍କା ସୁନା, ସବୁ ସବୁ ତୋର,

0: କି ମୋର ପିଣ୍ଡ ପକେଇବା ବି ଦରକାର ନାହିଁ, ଦରକାର ନାହିଁ ମୋର କିଛି। ତୁ ତୁ ମୋତେ କଥା ଦେ ରଞ୍ଜନ, ତୁ ମୋତେ କଥା ଦେ ଧନ, ତୁ ମୋତେ କଥା ଦେ। ତୁ ମୋ ବୋହୁକୁ ଛାଡ଼ି କେବେ ବି କୁଆଡ଼େ ଯିବୁନି, ସେମିତି କଲେ ମୋ ଆତ୍ମା ମୋକ୍ଷ ପାଇବନି ରେ, ମୋ ଆତ୍ମା ମୋକ୍ଷ ପାଇବନି। ଅମୋକ୍ଷ ହୋଇ ଏ ଘର ଚାରିପଟେ ସେମିତି ଘୁରି ବୁଲୁଥିବ, ସେମିତି ଘୁରି ବୁଲୁଥିବ ଏ ଘର ଚାରିପଟେ ସେମିତି ଘୁରି ବୁଲୁଥିବ। ଆରେ ମୋ ମୁଣ୍ଡ, ମୋ ମୁଣ୍ଡ।
1: ବଡ଼ମା, ବଡ଼ମା, ଆରେ ଇଏ କଣ ହେଲା, ଇଏ କଣ ହେଲା ବଡ଼ମାଙ୍କର? ବଡ଼ମା, ବଡ଼ମା, ବଡ଼ମା।
2: ଶୁଣିଲେ ନାଟକ ବହୁ ବହୁକା। ମୂଳ ରଚନା କରିଥିଲେ ବୀଣାବଣୀ ମହାନ୍ତି, ବେତାର ରୂପାନ୍ତର କରିଥିଲେ ବିଷ୍ଣୁ ସାହୁ ଏବଂ ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଏଇଠି କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
4: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍

ଫଳପ୍ରଦ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀଙ୍କର ସ୍ୱାର୍ଥ ଦୃଷ୍ଟିକୁ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ବେଳେ ଭାରତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବରେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ 7.7% ଜିଡିପି ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଛନ୍ତି, ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା, ଆତ୍ମବିଶ୍ୱାସ, ସ୍ଥିରତା, ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ, ନବସୃଜନ, ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ, ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍ପିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି, ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ, ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜୀ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍କରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ରୁ ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି, 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି, ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାର୍ଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି।

0: ଭାରତ ପୂର୍ବରୁ ପାଞ୍ଚ ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲ୍ରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। କେରଳମ୍ ଏବଂ ମାହେଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ଉତ୍ତର ପୂର୍ବାଞ୍ଚଳ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲ୍ଠାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ତେଲଙ୍ଗାନା କୋଙ୍କଣ ଗୋଆ ମଧ୍ୟ ମହାରାଷ୍ଟ୍ର ରାୟଲସୀମା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପଠାରେ ମଧ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ରାଜସ୍ଥାନର କେତେକ ଅଞ୍ଚଳରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶର ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Reserve Bank of India simplifies rules for foreign portfolio investors in government securities to make investment in India easier. External Affairs Minister Dr. S. Jayashankar to hold talks with Nepal Foreign Affairs Minister Shishir Khanal in New Delhi this evening. CBSE extends last date for submission of applications for verification of marks and re-evaluation till tomorrow. In Punjab, at least 9 people killed after a vehicle collides with a truck on Firozpur Fazilka Road this morning. IMD issues red alert for very heavy rainfall over Keralam and Mahi till tomorrow. And in cricket, Shreyas Iyer replaces Suryakumar Yadav as India's new T20 international captain. Vaibhav Suryavanshi included in squad for first time. And now the news in detail. The Reserve Bank of India has simplified the rules governing investments by foreign portfolio investors or FPIs in government securities. The revised framework is aimed at making investments easier and reducing compliance requirements for foreign investors. More from our correspondent.
2: Under the revised framework, FPIs investing through the general route will get greater flexibility as certain investment restrictions have been removed. The RBI has also merged the existing general and long-term investment categories into a single limit for government securities and state government securities. For financial year 26-27, the investment limit for central government securities has been fixed at 4,62,490 crore for the first half of the year and 4,77,006 crore for the second half. For state government securities, the corresponding limits have been set at 1,53,043 crore and 1,64,242 crore respectively. The revised directions have come into effect immediately. Ankita Apte, Akashvani News, Mumbai.
1: External Affairs Minister Dr. S. Jayashankar will hold talks with Nepal Foreign Affairs Minister Shishir Khanal in New Delhi this evening. The Foreign Affairs Ministry of Nepal said that during the meeting, both sides will discuss matters of mutual interest with a view to enhancing cooperation across key sectors including trade, investment, connectivity, energy and people-to-people ties. Meanwhile, External Affairs Ministry spokesperson Randhir Jaiswal said the visit will further strengthen the

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ

0: ଧରଣର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ। ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ कि 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोड मैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
2: एलिनियो का है वो प्रभाव इस साल देखने को मिल सकता है। एलिनियो का जो प्रभाव आता है तो उसमें एक और दूसरी चीज होती है इंडियन ओशन डायपोल आईओडी। तो आईओडी जो होता है वो एलिनियो के प्रभाव को कम करता है। इसलिए पूरी तरह से यह नहीं कहा जा सकता है कि एलिनियो का निश्चित प्रभाव पड़ेगा। वो प्रभाव पड़ सकता है और उसके प्रभाव में कमी भी आ सकती है।
0: ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଛଅଟି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଓଡ଼ିଶା ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବିଶ୍ୱରେ ପ୍ରଶଂସା ସାଉଁଟିଛି। ବିପର୍ଯ୍ୟୟ ସମ୍ପର୍କିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ଉପରେ ବୈଠକରେ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି।

ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ ଓ ତହସିଲର ମୂଳ ଓଡ଼ିଆ ନାମ ସଂଶୋଧନ ଉପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଗଠିତ ବିଶେଷଜ୍ଞ କମିଟିର ଦ୍ୱିତୀୟ ବୈଠକରେ 50ରୁ ଅଧିକ ସ୍ଥାନର ନାମକୁ ସେଗୁଡ଼ିକର ମୂଳ ଓଡ଼ିଆ ଉଚ୍ଚାରଣ ଏବଂ ଐତିହାସିକ ପରିଚୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଛି। କମିଟିର ସୁପାରିଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ା, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ା ଭାବେ ନାମକରଣ କରିବାକୁ ପ୍ରସ୍ତାବ ରହିଛି। ସେହିପରି ନିମାପଡ଼ା, ଉମରକୋଟ, ବୌଦ୍ଧଗଡ଼ା, ରାଉରକେଲା, ତାଳଚେର ଏବଂ ସୋରା ପ୍ରଭୃତି ନାମକୁ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ

ରାଉରକେଲା, ତାଳଚେର ଏବଂ ସୋରା ପ୍ରଭୃତି ନାମକ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଯୋଗଦେଇ କହିଛନ୍ତି, ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସ୍ୱାସ୍ଥ୍ୟ ସଚେତନତା ସହିତ ଦୂରଦୂରାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇଦେବାରେ ଆକାଶବାଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଯୁଗରେ ଆକାଶବାଣୀ ଆଜି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଓ ପୋଲିଓ ନିରାକରଣ ସଚେତନତା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଶୁଖିଲା ରଖିବା ତଥା ଡ୍ରାଏ ଡେ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶ୍ରୀ ସିନ୍ଦେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ସଦସ୍ୟଙ୍କୁ ନେଇ ସଚେତନତା ସଭା ଆୟୋଜନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶମୂଳକ ଉପଲବ୍ଧି ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 12 ତାରିଖରୁ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଆୟୁଷ୍ମାନ ବୟବନ୍ଦନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଓ ବିଭିନ୍ନ ଯୋଜନାର ହିତାଧିକାରୀ ସହାୟତା ରାଶି ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତକ ଏବଂ ସୂଚନା ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି 2.0କୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୋନ୍ସ୍ତରୀୟ କବାଡ଼ି ପ୍ରତିଯୋଗିତା 2026ର ପ୍ରଥମ ସଂସ୍କରଣ ଆଜି ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 23 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ 2-ଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ଭକ୍ତିଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସାଲା ବେଗଙ୍କ ରଚନାରୁ କଣ୍ଠଶିଳ୍ପୀ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ନିଜାମଙ୍କ ରଚନାରୁ, କଣ୍ଠଶିଳ୍ପୀ କୁମାର ସାନୁ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଆସନ୍ତୁ ଜାଣିବା ଅଂଶୁଘାତ ସମ୍ପର୍କରେ କିଛି ସୂଚନା। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ ଏବଂ କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ହାଲିଆ ଲାଗିଲେ ଛାଇ ଜାଗା ଓ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ। ଘରେ ଟିଣ ଓ ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ।

ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଦିନ 11ରୁ 3ଟା ମଧ୍ୟରେ କୌଣସି ପ୍ରକାର କଠିନ ପରିଶ୍ରମ କରନ୍ତୁ ନାହିଁ, ଖରାବେଳେ ନିଆଁ ପାଖରେ କାମ କରନ୍ତୁ ନାହିଁ, ବୃଦ୍ଧ ଅସୁସ୍ଥ ଲୋକ ଶିଶୁ ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପ୍ରତ୍ୟେକ ରବିବାର ସକାଳ 8:15 ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00 ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00 ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଆଜି ରାତି 8:30 ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା। ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବହୁଳ ବ୍ୟବହାର ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବ। ରଚନା ତଥା ଉପସ୍ଥାପନାରେ ଅଛନ୍ତି ସ୍ମିତା ଦାସ।

0: ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଚୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ କେବଳ ଆକାଶ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହୈ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି, ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟରେ ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ 2 ମାସ୍କଟ, ସୁଗନ୍ଧ ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ

0: ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍କରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
1: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିଜ୍ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ବୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12ରୁ 20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000 ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ ପିଓଏ ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ 2 ଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି। ବର୍ଷା ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ରସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ।
3: ଆଜିର ପ୍ରସଙ୍ଗ ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଦେଶରେ

କୃଷକଙ୍କ ସଶକ୍ତିକରଣ ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିତ୍ତିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀ କୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷିକ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ, କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,500 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷିକ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର�ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18%ରୁ ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37%ରେ ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମୟୋପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।

0: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
1: ମିଷ୍ଟ ଭାଷା, ଉତ୍ତମ ଚରିତ୍ର ମଣିଷ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ସଦୃଶ। ଏହି ନିୟମକୁ ଯେ ଅତିକ୍ରମ କରିଯାଏ ସଂସାର ଭିତରେ ସୁସ୍ଥ ଜୀବନ ଓ ନିରାମୟ ଆନନ୍ଦ ଉତ୍ସାହ କେବେ ହେଲେ ପାଇବାର ଯୋଗ୍ୟ ହୋଇନଥାଏ।

ସିଂ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନରହରି ସିଂ, ନେତ୍ରାନନ୍ଦ ସିଂ, ସଚିନ୍ଦ୍ରନାଥ ସିଂ, ସମନାଥ ସିଂ, ଲକ୍ଷ୍ମୀରାମ ସିଂ, ସଞ୍ଜିତା ସିଂ, ରଶ୍ମିତା ସିଂ, ରବିବାରୀ ସିଂ ଏବଂ ନନ୍ଦକିଶୋର ସିଂ। ଭଞ୍ଜ ମାଟିର ସନ୍ତାନ ଆମେ, ଆମେ ଆଦିବାସୀ ଭଞ୍ଜବାସୀ। ଆମର ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଅତି ସୃଜନଶୀଳ। ଏହା ବହୁ କାଳରୁ ରହିଆସିଛି, ରହିବ ମଧ୍ୟ।

ମନୁଷ୍ୟ ଓ ପଶୁପକ୍ଷୀ ମଧ୍ୟରେ ପ୍ରଭେଦ ଥିଲେ ମଧ୍ୟ ଅଗଚରରେ ଆପେ ଆପେ ସ୍ନେହ ଶ୍ରଦ୍ଧା ଗଢ଼ି ଉଠେ। ଅନେକ ସମୟରେ ପଶୁପକ୍ଷୀ

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦରେ ଲେଖରେ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ପରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 ବର୍ଷରୁ କମ୍ ପୁରୁଷବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा देश है, ए देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି, ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। उपभोक्ता व्यापार खाद्य और साधारण बंटन मंत्रालय ए संपर्क में सूचना दे कही संशोधित आईन अनुजाई पाम तेल पामोलीन सोयाबीन सूर्यमुखी सोरस चीनाबादाम राशि कपा विहन तेल राइस ब्रान और मका तेल आदि प्रमुख

0: ଯୌତୁକ ପ୍ରଥା ନିରାକରଣ ଦିଗରେ ଏହି ଯୋଜନା ସହାୟକ ହେଉଥିବା ସେ କହିଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବ ବୋଲି ସେ କହିଥିଲେ।
1: ଆମେ 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି, ଅବସ୍ଥିତି ଏବଂ ମହିଳାମାନେ ପରିବାର, ଝିଅମାନେ ପରିବାରର ବୋଝ ନୁହନ୍ତି, ଆକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍, ଲିଗାଲ୍ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠିକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରାଇ ପାରୁଛୁ, ବାହାଘରରେ ସାମିଲ ହେଇପାରୁଛୁ, ସମାଜରେ ଯୋଉଟା ହଜି ଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
0: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି, ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିତ୍ତିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଆଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांक द्वारा जनहित रे जारी।

0: ଜଳବାୟୁ କହିଲେ ସାଧାରଣ ଭାବରେ ଆମେ କଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ। ଦୀର୍ଘ ସମୟ ଧରି ମାନେ କଣ ନା, ବିଗତ 30 ବର୍ଷ ଧରି ଯୋଉ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପରେ ଉପସ୍ଥାପିତ କରିବା ତାକୁ ଆମେ ସେଇ ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ। 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନି। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛୁ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି, ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହଉଛି ଜଳବାୟୁରେ ତାହାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବ ଜଗତ ଜଡିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ ନିର୍ଭର କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କଣ ହଉଛି ନା, ବର୍ଷା ଠିକ ଭାବରେ ହଉନାହିଁ, ଗରମ ଅସହ୍ୟ ହେଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ ହେଲା, ବିଭିନ୍ନ ପ୍ରକାରର ଯୋଉ ଦୈବୀ ଦୁର୍ବିପାକ ବଢି ବଢି ଯାଉଛି, ଏସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ ରହିଛି, ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ ପ୍ରଭାବ କହିଲେ ଅତ୍ୟୁକ୍ତି ହେବନି।
0: ସାର, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକ ମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ ଫୁଏଲ ୟୁଜ୍ କରୁଛେ, ଆମେ ଗାଡିରେ ତେଲ ପକାଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମ ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ ଫୁଏଲ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡାକ ଜିନିଷ କହୁଛେ, ସେଗୁଡାକ ଆମେ ଯେତେ ୟୁଜ୍ କରୁଛେ ତାଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ୍ସ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ୍ ଗ୍ୟାସ୍ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡିକି ଯୋଉ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କଣ ହଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡିକ ଚେଞ୍ଜ ଆସୁଛି, ଏସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
0: ସାର, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କଣ ହଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହଉଛି ଜାଣୁଛନ୍ତି, ଏଗୁଡିକ ଉପରେ ଯେତେବେଳେ ସୂର୍ଯ୍ୟ ରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏଇସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେଇ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଇଗୁଡାକୁ ଯେତେବେଳେ ସିଏ ନେଇ ଛାଡିବ ସିଏ ବି ଗୋଟେ ଥଣ୍ଡା।

0: ଏଫେକ୍ଟ ଦେବ।
1: ଆଚ୍ଛା,
0: ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡ କୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ। ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
1: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
0: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ ଫରେଷ୍ଟ କହୁ। ଅର୍ବାନ ଫରେଷ୍ଟ ଗୋଟେ କନସେପ୍ଟ ଆସିଲା 2018-19 ମସିହା ବେଳକୁ। ସେଥିରେ ଆମକୁ କୁହାଗଲା ଯେ ଯୋଉ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ

0: କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡ଼ାଏ ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70% ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ 15 ହେକ୍ଟର ହଉ 40 ହେକ୍ଟର ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦେ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ ସେ ସହରକୁ ପ୍ରଭାବ କରିବ, ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶରେ ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁତ ପ୍ରକାର ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି, ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱର ସୃଷ୍ଟି ହେଇଛି, ସେ ସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା, ନା ସବୁ ପ୍ରକାର ଗଛ ଲଗେଇ ପାରିବା?
0: ସେଥିରେ ଆମର ନିଜ ଅଞ୍ଚଳର ଗଛ ସେଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ, ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ତ୍ୱ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି
1: ନାହିଁ।
0: ତେଣୁ ଆମର କୁଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତା ଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡ଼ାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ ଆପଣଙ୍କର ଦୂରେଇ ଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇ ଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ, ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
1: ସାର୍ ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା, ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ, ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। ଜୁଲାଇ 1 ତାରିଖଠୁ ହୁଏ, ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10 ଚାରା ଦଉ ଟଙ୍କାଟେ ଲେଖା ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ, ଆଉ ସେଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର୍, ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ, କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି, ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା, ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି, ତାକୁ ବଢେଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟି ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଜଣ ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନ କରି ଆମେ ଯଦି ନିଜକୁ ନିଜେ ନ ଠକି ଆକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢେଇବା,
1: ଗୋଟେ ବଡ ଦ୍ରୁମରେ
0: ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ, ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା, ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟା ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
1: ସାର୍ ଏଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?
0: ତେଣୁ ସଚେତନତା ବିଭିନ୍ନ ସଭା ସମିତି ନାଟ ତାମସା ଆମର

0: ଏ ଦ୍ଵାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି, କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ, ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ, ଯାହା ବି କରୁଛେ ମାଟି ରାସ୍ତା କରିଛେ, ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରିମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡି ହୋଇପାରିବେ, ଆପଣ ସେଗୁଡିକ ନିଜ ଆଖିରେ ଦେଖିବେ, ସ୍କ୍ରିନରେ ଆମେ ଦେଖୁଛେ, ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ ଟାଇମରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡି ହେବେ ପ୍ରକୃତି ସହିତ, ତାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନା ଆପଣଙ୍କ ଭିତରେ କ୍ରିଏଟ୍ ହବ, ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ, ଆମର ବାଡ଼ିପଟେ ଯଦି ଦୁଇ ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦୁଇ ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ, କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି, ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବେ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ, ମୁଁ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର, ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
1: ମୋବାଇଲ ସହିତ ଅଧିକ ସଂଶ୍ଳିଷ୍ଟ,
0: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ, ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବତକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡିକ, ସେଗୁଡିକ ପାଳନ ଅବସରରେ ଏଗୁଡାକ କରାଯାଏ। ତା ଛଡା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କୁ ଗୋଟେ ଗୋଟେ ଏନ୍ଭାରମେଣ୍ଟ ଆମ୍ବାସଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ, ସେମାନଙ୍କୁ ଏନ୍ଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା? ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟା ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାରର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଆମ ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି, କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳି ଦେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି, ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟର କାମ ରହିଛି, ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆବାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟି ହଉ, ମିଆବାକି ସିଷ୍ଟମରେ କଣ ହଉଛି,
1: ମିଆବାକି
0: ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟା ଘଞ୍ଚ ହବ, ଆମେ 2.5 ମିଟର ଗଛ ଗୁଡିକ ଲଗଉ, ସେଥିରେ 1 ମିଟରରେ 1 ମିଟର ଲଗେଇବା, ତେଣୁ ଗୋଟିଏ ହେକ୍ଟରରେ ଯୋଉଠି

0: ଆମେ 1600 ଗଛ ଲଗାଉ, ମିୟାୱାକିରେ ଆମେ ସେଠି 8000 ଗଛ ଲଗାଉ।
1: ଆଚ୍ଛା,
0: ତେଣୁ ଦେଖନ୍ତୁ 8000 ଗଛ ଯେତେବେଳେ ବଢିବ, ଯୋଉ ଆକାରରେ ସିଏ ଗୋଟେ ପ୍ରଭାବ ପକେଇବ 8000 ଗଛ, ସେଥିରୁ 8000 ଗଛରୁ ମିନିମମ୍ ତ 4000 ଗଛ ଆଗ ବଢିବେ, ଆଉ 4000 ଟିକେ ତଳକୁ ଦବିଯିବେ। ତାଙ୍କ ଭିତରେ ସର୍ଭାଇଭାଲ ଅଫ୍ ଦି ଫିଟେଷ୍ଟ, ସେଇ ଯୋଉ ସିଷ୍ଟମ ଭିତରେ ଯେତେବେଳେ ବଢିଲା ବେଳକୁ ଗଛର ଗୋଟେ କଣ ହବ, ଷ୍ଟୋରିଜ ତିଆରି ହବ। ଗୋଟେ ଆମେ ଯେମିତି ମହଲା ରହୁଛି, ସେମିତି ଗଛର ବି ଗୋଟେ ମହଲା ରହିବ। ସେ ମହଲାଟା ବହୁତ ଇମ୍ପୋର୍ଟାଣ୍ଟ, ସେଇଟା ଜଳବାୟୁ ପାଇଁ ପରିବର୍ତ୍ତନର ସମାଧାନ ଆଣିପାରିବ। ଯୋଉ ଆମର ହିଟ୍ ଆଇଲ୍ୟାଣ୍ଡ ମୁଁ କହୁଛି, ଯୋଉଟାକୁ ଆପଣଙ୍କର ଯୋଉ ତାପ ହେଇଯାଉଛି ଯୋଉ ଜାଗା, ତାକୁ ବି ଇଏ କରିପାରିବ। ଆଉ ସବୁଠୁ ବଡ ଜିନିଷ ହେଲା ସେଗୁଡ଼ିକ ପାଣି, ଯୋଉ ବର୍ଷା ପାଣି ଯେତେବେଳେ ହଉଛି ତାକୁ ବି ଆମର ମୃତ୍ତିକା ସହିତ ସେଗୁଡ଼ାକୁ ଯୋଡ଼ି ରଖିବାକୁ ସାହାଯ୍ୟ କରିପାରିବ।
1: ସାର୍, ଯୋଉ ଗ୍ଲୋବାଲ ୱାର୍ମିଂ ହଉଛି, ବନୀକରଣ କରିଲେ ମତେ ଲାଗୁଛି ସେଟା କିଛି କମିଯିବ, ସେଥିପାଇଁ କିଛି ଆଉ ସ୍ୱତନ୍ତ୍ର ଯୋଜନା କି କିଛି ପଦକ୍ଷେପ ସରକାର ନଉଛନ୍ତି କି?
0: ଜଳବାୟୁ ପରିବର୍ତ୍ତନ ଉପରେ ଯୋଉ ରହିଛି ବହୁତ ବଡ଼ ଯୋଜନା ରହିଛି, ଏଇଟା ତ କେବଳ ଗଛ ଲଗେଇଦେଲେ ସମାଧାନ ହେଇଯିବ, ଇଏ ନୁହଁ। ଇଏ ଯୋଉ ପ୍ରଭାବ ପକଉଛି ଜୀବନଶୈଳୀ ଉପରେ, ଆମର ମାନବ ଜାତି ଉପରେ ଯୋଉ ପ୍ରକାର ପ୍ରଭାବ ପକଉଛି, ସେଥିପାଇଁ ବହୁତ ବଡ ବଡ ଯୋଜନା ରହିଛି ଆମର। ସେଥିରେ ୟୁନାଇଟେଡ୍ ନେସନ୍ସ ର ଯୋଉ ସିଓପି ଗୋଟେ ମିଟିଂ ହୁଏ, ସେଇଠି ବି ବିଭିନ୍ନ ପ୍ରକାରର ଏଗ୍ରିମେଣ୍ଟ ଚୁକ୍ତି ସ୍ୱାକ୍ଷର ହେଉଛି, ତ ବହୁତ ବଡ଼ ଜିନିଷ ରହିଛି। ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହୁଛି। ମୁଁ କହିବା କଥା ଆମ ଲେଭେଲରେ, ବ୍ୟକ୍ତିଗତ ଲେଭେଲରେ
1: ଆମେ ନିଜକୁ ନିଜେ ଯଦି ଆମେ ସଚେତନ ହବା,
0: ଏବେ ମୋର ଜଣେ ଶ୍ରୋତା ବନ୍ଧୁ ଏଇଟା ଶୁଣୁଛନ୍ତି, ସେ କଣ କରିପାରିବେ, ସେଇଟା ହେଲା ବଡ଼ ପ୍ରଶ୍ନ।
1: ଆଜ୍ଞା ଆଜ୍ଞା,
0: ମୁଁ କଣ କରିପାରିବି? ସେ ତ କରିବେ, ବହୁତ ଜିନିଷ ହବ, ସେଟା ତ ହଉଛି, ବିଭିନ୍ନ ପ୍ରକାରର ଜିନିଷ ଚାଲିଛି, କିନ୍ତୁ ମୁଁ କଣ କରିପାରିବି?
1: ଆଜ୍ଞା,
0: ମୁଁ କଣ କରିପାରିବି? ମୋର ଯୋଉ ଘରଟି ଅଛି, ସପୋଜ ମୋ ଘରେ ଯଦି ଚାରିପଟି ଜାଗା ରହିଛି, ମୁଁ 5ଟି ଗଛ ଲଗେଇ ପାରିବି।
1: ଆଜ୍ଞା,
0: ନାଇଁ ମୋ ପାଖରେ ଜାଗା ନାହିଁ, ମୁଁ ଫ୍ଲାଟରେ ରହୁଛି, ଯଦି ଫ୍ଲାଟରେ ରହୁଛି ମୁଁ ବାଲକୋନିରେ ବି ଗଛଟିଏ ଲଗେଇ
1: ପାରିବି।
0: ଆମେ ଯଦି ଆପାର୍ଟମେଣ୍ଟରେ ରହୁଛେ, 500-600 ଲୋକ, ଆମେ କଣ ଜ୍ଞାନୀ ଲୋକ, ଆମେ ପାଠ ପଢିଛେ, ପାଠ ପଢୁଆ ରିଟାୟାର ହେଇଛେ ଆଜି, କିମ୍ବା ଚାକିରି କରୁଛେ, ବ୍ୟବସାୟ ଅନୁଷ୍ଠାନରେ କାମ କରୁଛେ, କି ସରକାରୀ ଅନୁଷ୍ଠାନରେ କାମ କରୁଛେ, କି ନିଜେ ବ୍ୟବସାୟ କରୁଛେ, ଯାହା ବି କରୁଛେ ଆମେ ଶିକ୍ଷିତ। ଆମେ ଯଦି କିଛି କରିପାରିବାନି, ଆମେ କଣ କରିପାରିବା? ଆମେ ଏତେ ବଡ ବଡ 12 ମହଲା 14 ମହଲା 18 ମହଲାରେ ରହୁଛୁ, କରିବୁ କଣ? ଆମଠି ବି ସେଇ ଜିନିଷ ପାଇଁ ବି ବାଟ ରହିଛି। ଚାଇନା ଗୋଟେ ଦେଶ, ସେଠି ତାଙ୍କର 80 ମହଲା 90 ମହଲା ଏତେ ବଡ଼ ଜଙ୍ଗଲ, ହଁ, ସବୁ ଆପାର୍ଟମେଣ୍ଟ ବି ସବୁଜ ରଙ୍ଗ କରିକି ରଖିଛନ୍ତି, ସବୁଜିମାରେ ଭରି ରହିଛନ୍ତି। ତେଣୁ ଆମେ ଯଦି ଗୋଟେ ଖାଲି ପ୍ଲାଷ୍ଟିକ ଦୌଡ଼ି ଯଦି ଆମେ ତଳୁ ଉପରକୁ ରଖି ସେଥିରେ ନଟା ବି ଆମେ ମଡ଼େଇ ଦେଇପାରିବା, ବିଭିନ୍ନ ପ୍ରକାର ନଟା ମିଳୁଛି, ଖୋଜିଲେ ଶହ ଶହ ପ୍ରକାରର ନଟା ମିଳୁଛି, ନଟା ଆଣିକି ଲଗେଇ ପାରିବା। ଆମେ ଏତେ ଖାଇବା, ବହୁତ କିଛି ଖାଉଛେ, ଆମେ ଏମିତି ଖାଉଛେ ଯେ ଗୋଟେ ଚିକେନ ଫିକେନ ଖାଇଦେଲା ବେଳକୁ 2000 ଟଙ୍କାର ଖର୍ଚ୍ଚ କରିଦେଉଛେ, ଅନଲାଇନ୍ରେ ଯୋଉ ମଗେଇ ଦେଇକି ଖାଇଦେଉ। ଦିଓଳା ନ ଖାଇଲେ ଗୋଟେ ଗୋଟେ ପରିବାର ଯଦି 2-4 ହଜାର ଯୋଗାଡ଼ କରି 200-400 ଘର ଯୋଉ ଆମେ ସୋସାଇଟି କରିଛେ, ଆମେ ଯଦି ପ୍ରତି 4-5 ମାସରେ ଥରେ ପଇସା ଆଦାୟ କରି ସେଥିରେ ଆମେ ନଟା କେବଳ ଲଗେଇ ଦେବା, ଆମର ୱାଲ୍ ଗୁଡାକ ଯୋଉ ଉତ୍ତାପ ବିକିରଣ କରୁଛନ୍ତି, ଛାତଟା ଯୋଉ ବିକିରଣ କରୁଛି, ଏଇଗୁଡିକ ଯଦି ଆମେ ଗ୍ରୀନେରୀ କରିଦେବା ତାହେଲେ ବି ତାପମାତ୍ରା ବହୁତ ମାତ୍ରାରେ କମିଯିବ।
1: ସାର୍, ଆପଣ ଜଣେ ବନ ବିଭାଗର ଅଫିସର ହିସାବରେ ପରିବର୍ତ୍ତିତ ଜଳବାୟୁ ଆଉ ସହରାଞ୍ଚଳ ବନୀକରଣକୁ ନେଇ କଣ କହିବେ?
0: ମୁଁ ଏଇ ଜିନିଷଟା କହିବି କେବଳ ଯେ ଆମେ ଗୋଟେ ଧ୍ୱଂସର ମୁଖରେ ଠିଆ ହେଇଛୁ।
1: ଆଜ୍ଞା,
0: ଇଏ ଛୋଟିଆ କଥା ନୁହଁ, ପାଣିପାଗ ଆମ ହାତର କଥା ନୁହଁ, କାଲି ସକାଳେ କଣ ହବ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାରର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ଦେଖୁଛେ ନିଜ ଆଖି ଆଗରେ। ଏମିତି ଗୋଟେ ପରିସ୍ଥିତିରେ ଯେତେବେଳେ ଆମର ଛୁଆଟିକୁ ଆମେ ଦେଖିବା, ଆମର ନାତିଟିକୁ ଆମେ ଦେଖିବା, ଆମେ ଭାବିବା କି ଏଇ ପରିସ୍ଥିତିକୁ ଏମାନଙ୍କୁ ଠେଲିଦେବା ବୋଲି? ତେଣୁ ଆଜିଠୁ କିଛି ପ୍ରୟାସ, ଓଡ଼ିଶାରେ 4.5 କୋଟି ଲୋକ ରହିଛୁ, ଯଦି 4.5 କୋଟି ଲୋକଙ୍କର ପ୍ରଭାବ ରହିବ ଯେ ନାହିଁ ଆମେ ସବୁଜୀକରଣ କରିବୁ, ଗଛଟିଏ ଲଗେଇବୁ, କି ଉଦ୍ୟାନଟିଏ କରିବୁ, କି ଆମ ଛାତ ଉପରେ ଗ୍ରୀନେରୀ ରଖିବୁ, କି ଆମର ଯୋଉ ଘରର ୱାଲ୍ ରହିଲା, କାନ୍ଥ ରହିଲା, ତାକୁ ଗ୍ରୀନେରୀ ମେଣ୍ଟେନ୍ କରିବୁ, ଆମଠି ସେଇ ଭାବନା ଯଦି ବି ହବ, ଆମଠି ପ୍ରୟାସର କିଛି, ଆମେ ଜାଣିଛେ ସବୁ, ଆମେ ସବୁ କରିପାରୁଛୁ, ଯୋଉଠି କୋଣାର୍କ ପୁରୀ ମନ୍ଦିର ସବୁ ତୋଳି ଦେଇଛି, ଏଇଗୁଡା କଣ ଛୋଟିଆ ଜିନିଷ, କିଛି ନାହିଁ ବୋଲି। କିନ୍ତୁ ଆମ ଭିତରେ ଯଦି ଏ ଭାବନାଟି ବି ଆସିପାରିବ ତାହେଲେ ମୁଁ ଭାବୁଛି ଆମେ ବହୁତ ମାତ୍ରାରେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନକୁ ଫେସ୍ କରିପାରିବା, ଆଉ ଆମର ଆଗାମୀ ପିଢ଼ିକୁ ଏକ ସବୁଜ ସୁନ୍ଦର ପୃଥିବୀ ଦେଇପାରିବା।
1: ଶେଷରେ ବନୀକରଣକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
0: ମୁଁ ଏତିକି କହିବି ଯେ ଯଦି ଗଛଟିଏ ଲଗେଇବା ତାହେଲେ ତାକୁ ସୁରକ୍ଷା ଦେବା, ତାକୁ ବଢେଇବା, ତାକୁ ନିଜର ସନ୍ତାନ ଭଳି ଦେଖି ତାକୁ ପାଳନ ପୋଷଣ କରି ସେ କେମିତି ଫଳପ୍ରଦ ହବ ଆମ ପାଇଁ, ମୁଁ କହିବି ଯେ ସୁରକ୍ଷା ଦିଅନ୍ତୁ ଗଛ। ଜୟ ଜଙ୍ଗଲ ତହିଁ ମଙ୍ଗଲ।
1: ସାର୍, ଆପଣ ଆମର କାର୍ଯ୍ୟକ୍ରମ ଆଡ଼କୁ ଆସିଲେ ବହୁ ସୁନ୍ଦର ଭାବରେ ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ ସମ୍ପର୍କରେ ଗୁଡ଼ିଏ ଗୁରୁତ୍ୱ

ପୂର୍ଣ୍ଣ ତଥ୍ୟ ଦେଲେ ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ସେମାନେ ନିଶ୍ଚୟ ଉପକୃତ ହେଇଥିବେ ଆଉ ସେମାନେ ନିଶ୍ଚୟ ଆପଣଙ୍କ କଥା ଶୁଣି ନିଜ ଘର ପାଖରେ ବା ଖାଲି ଥିବା ସ୍ଥାନ ମାନଙ୍କରେ ନିଶ୍ଚୟ ଗୋଟେ ଗୋଟେ ଗଛ ଲଗେଇବେ ବୋଲି ମୁଁ ଆଶା କରୁଛି। ଯାହା ହଉ ସାର୍, ଆପଣ ଆସିଲେ ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ରିଫ୍ୟୁଜି ଚଳଚ୍ଚିତ୍ରର ଗୀତରେ କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ସୋନୁ ନିଗମ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ସହିତ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜିକାଲି ଆମ ଜୀବନ ଯନ୍ତ୍ରଚାଳିତ ହୋଇଯାଇଛି। ଆମେମାନେ ବିଭିନ୍ନ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ବିଜ୍ଞାନକୁ ଭଲ ଭାବରେ ଉପଯୋଗ କରିଅଛୁ ଏବଂ ସହଜ ସୁନ୍ଦର ଜୀବନର ପରିକଳ୍ପନା ପାଇଁ ଅନେକ ଯାନ୍ତ୍ରିକ ବା ମେସିନାରୀ ସିଷ୍ଟମର ଉପଯୋଗ କରିଅଛୁ। ସେଥିମଧ୍ୟରୁ ଏସି ବା ଏୟାର କଣ୍ଡିସନର ଭୂମିକା ବହୁତ ଅଧିକ। ଏହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟି

ଏବେ ଆମ ସାଧାରଣ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। ସାଧାରଣ ପରିବାର ଏବଂ ଉଚ୍ଚବର୍ଗର ଲୋକମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଜୀବନ ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶ୍ୱ ତାପାୟନର ପ୍ରଭାବରେ ଦିନକୁ ଦିନ ଅଧିକ ଉତ୍ତାପ ବୃଦ୍ଧି ହେତୁ ଜନଜୀବନ ଯେତେବେଳେ ଅସ୍ତବ୍ୟସ୍ତ ହୋଇଯାଉଛି, ସାଧାରଣ ମଣିଷଟିଏ ମଧ୍ୟ ଏସି ବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ସାହାଯ୍ୟ ନେଉଅଛି। କିନ୍ତୁ ଏହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବହୁଳ ଉପଯୋଗ ଦ୍ୱାରା ଆମର ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି। ଆଜି ଆମେ ଆମ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଏହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଉପକାରିତା ତଥା ଅପକାରିତା ସମ୍ପର୍କରେ ଏକ ଆଲୋଚନାଟିଏ ପ୍ରସ୍ତୁତ କରିଅଛୁ।

ଏବେ ପରିବେଶ ସହିତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ପଡ଼ିଲାଣି। ତେବେ ଉତ୍ତପ୍ତ ବାୟୁମଣ୍ଡଳରୁ କେତେଦିନ ପର୍ଯ୍ୟନ୍ତ ଆମେ ଏସିର ସାହାଯ୍ୟ ନେଇ ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବା ତାହା ଏବେ ଚିନ୍ତାର ବିଷୟ। ଏସିର ପ୍ରୟୋଗ ଦ୍ୱାରା ଆଗକୁ 45 ଡିଗ୍ରୀରୁ 49 ଡିଗ୍ରୀ, 50 ଡିଗ୍ରୀରୁ 55 ଡିଗ୍ରୀ ସେଲସିୟସ୍ ଏବଂ 55 ଡିଗ୍ରୀରୁ 60 ଡିଗ୍ରୀ ସେଲସିୟସ୍ରେ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିବ ନାହିଁ। ମଣିଷ 50 ଡିଗ୍ରୀ ତାପମାତ୍ରାରେ ରହିପାରିବ ନାହିଁ, ତେଣୁ ପରିବେଶକୁ ବଞ୍ଚାଇବା ପାଇଁ ଆମକୁ ଯତ୍ନଶୀଳ ହେବାକୁ ପଡ଼ିବ ଏବଂ କେତେଗୁଡ଼ିଏ ଦିଗ ପ୍ରତି ଉପଯୁକ୍ତ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୋତାବନ୍ଧୁ, ପ୍ରାକୃତିକ ଏସି ଭାବରେ ଆମେ କେତେଗୁଡ଼ିକ ଉପାୟ ଅବଲମ୍ବନ କଲେ ଏହି ଗରମ ଗୁଳୁଗୁଳିରୁ ରକ୍ଷା ପାଇପାରିବା ତଥା ଏସି ଜନିତ ପରିବେଶର ପ୍ରତିକୂଳ ପ୍ରଭାବରୁ ମଧ୍ୟ ଦୂରେଇ ରହିପାରିବା। ଯେମିତିକି ଆମ ଘରକୁ ଆମେ ଥଣ୍ଡା ରଖିବା ପାଇଁ ସକାଳେ ସୂର୍ଯ୍ୟକିରଣ ଘରେ ପଡ଼ିବା ପୂର୍ବରୁ ଘରର ଝରକା ବନ୍ଦ କରିଦେବା, କାଚ ଝରକା ହୋଇଥିଲେ ପରଦା କିମ୍ବା କପଡ଼ାରେ ତାକୁ ଢାଙ୍କି ଘରକୁ ଅନ୍ଧାର କରିଦେବା, ଘରର ଛାତ ଉପରେ ଆମେ ପାଣି ଜମେଇ ରଖିବା ବା ନଡ଼ା ବିଛାଇ ପାରିବା ଯାହାଦ୍ୱାରା ଘର ଥଣ୍ଡା ରହିବ, ଘରେ ବିଦ୍ୟୁତ ସଞ୍ଚୟ କରିବା, ଇନ୍ଧନ ଏବଂ ଜଳ ସଞ୍ଚୟ କରିବା, ଅଯଥା ଫ୍ୟାନ୍ ଲାଇଟ୍ ପାଣି ଇନ୍ଧନ ନଷ୍ଟ କରିବା ନାହିଁ। ଶୋଇଲା ବେଳେ ଆମେ କିଛି ସମୟ ଅଦା ଗାମୁଛା କିମ୍ବା ଅଦା ଚାତର ପକାଇ ତଳେ ଶୋଇପାରିବା, ଘରକୁ ସକାଳେ ସନ୍ଧ୍ୟାବେଳେ ପାଣିରେ ଧୋଇଦେବା, ଫ୍ୟାନ୍ ବୁଲାଇ ଶୁଖାଇବା, ଘର ଥଣ୍ଡା ରହିବ, ମାଠିଆ ବା ସୁରେଇ ବ୍ୟବହାର କରି ଥଣ୍ଡା ପାଣି ପିଇପାରିବା, ଛାତ ଉପରେ ରାତିରେ ଶୋଇପାରିବା, ଘରେ ଲଗାଯାଉଥିବା ପରଦାର ତଳଭାଗକୁ ଆମେ ଓଦା ରଖିବା ଯାହାଫଳରେ ପାଣି ଥପ୍ ଥପ୍ ପଡ଼ି ତଳ ଥଣ୍ଡା ଲାଗିବ, ସିଲିଂ ଫ୍ୟାନ୍ ବ୍ୟବହାର କରିବା, ଶୋଇବା ଘରର ପ୍ରବେଶ ଦ୍ୱାର ପାଖରେ ଟେବୁଲ୍ ଫ୍ୟାନ୍ ରଖି ତାର ପବନ ଦ୍ୱାରା ଘରର ଉତ୍ତାପକୁ ବାହାର କରିଦେଇ ହେବ, ଘରେ ପ୍ରାକୃତିକ ବାୟୁ ଚଳାଚଳର ବ୍ୟବସ୍ଥା କରିବା, ପାତ୍ରରେ ପାଣି ରଖି ଫ୍ୟାନ୍ ଦ୍ୱାରା ଥଣ୍ଡା କରିବା ଯାହାଫଳରେ ବାତାବରଣ ଥଣ୍ଡା ରହିବ, ଝରକାରେ ବେଣାଚେରର ମସିଣା ଲଗାଇ ତା ଉପରେ ପାଣି ସିଞ୍ଚନ କରିବା ଦ୍ୱାରା ମଧ୍ୟ ଘର ଭିତର ଥଣ୍ଡା ରହିବ, ରାତିରେ ଘରର ଝରକା ଖୋଲା ରଖିବା, ଥଣ୍ଡା ବାୟୁ ଚଳପ୍ରଚଳ ହୋଇପାରିବ। ଶ୍ରୋତାବନ୍ଧୁ, ଦେଶକୁ ବର୍ତ୍ତମାନ 500 କୋଟି ଗଛର ଆବଶ୍ୟକତା ରହିଛି। ଆମେ ଗଛ ଲଗାଇବା, ନିଜର ଜାଗା ନଥିଲେ ସରକାରୀ ଖାଲି ଜାଗାରେ ଗଛ ଲଗାଇବା, ବିଶ୍ୱ ଉତ୍ତପ୍ତିକରଣର ପ୍ରଭାବ ଯାହା ଜୀବଜଗତ ନଷ୍ଟ ହେବା ପାଇଁ ଆଉ ବେଶୀ ଦିନ ନାହିଁ, ତେଣୁ ଏହି ଉତ୍ତାପ କମେଇବା ପାଇଁ ଆମକୁ ମଣିଷର ଚିର ସାଥୀ ବୃକ୍ଷ ସମାଜ ଉପରେ ନିର୍ଭର କରିବାକୁ ପଡ଼ିବ। ମଣିଷଟିଏ ଗଛଟିଏ, ପ୍ରତ୍ୟେକ ମଣିଷ ପ୍ରତ୍ୟେକ ବର୍ଷ ଯଦି ଗୋଟିଏ ବଡ଼ ଗଛ ଲଗାନ୍ତି ତେବେ ପୃଥିବୀ ସବୁଜତାରେ ପରିପୂର୍ଣ୍ଣ ହୋଇଯିବ ଏବଂ ବାୟୁମଣ୍ଡଳର ଉତ୍ତାପ ଦିନକୁ ଦିନ ନିୟନ୍ତ୍ରଣ ହୋଇପାରିବ। ଶୀତତାପ ନିୟନ୍ତ୍ରିତ ଜୀବନଶୈଳୀରୁ ବାହାରକୁ ଯିବାକୁ ଚେଷ୍ଟା କରିବା ଏବଂ ପରିବେଶକୁ ବଞ୍ଚାଇବା, ଏହା ହିଁ ଆମର ଆଜିର ବାର୍ତ୍ତା। ଶ୍ରୋତାବନ୍ଧୁ, ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ଶୀତତାପ ନିୟନ୍ତ୍ରିତ ଜୀବନ ସମ୍ପର୍କିତ ଏକ ଆଲୋଚନାଟିଏ ଶୁଣିଲେ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7570002। ରହୁଛି, ନମସ୍କାର।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ନାଟକ ଦେବ ଭିକ୍ଷୁ ରଚନା ବିଜୟ କୁମାର ମହାନ୍ତି ପରିଚାଳନା ଭଗବାନ ମହାନ୍ତି ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ନାଟକ ଦେବ ଭିକ୍ଷୁ।

0: ସିଂହାସନ ଫେରାଇ ଦେବାରେ କୌଣସି ସନ୍ଦେହ ଥାଇ ନପାରେ।
1: ଅଦିତିଙ୍କ ନିକଟରେ ବିଷ୍ଣୁ ବଚନବଦ୍ଧ ହେଇଛନ୍ତି।
0: ହଁ ବଳି, ଇନ୍ଦ୍ରଙ୍କ ମାତା ଅଦିତି ନିଜ ସନ୍ତାନମାନଙ୍କର ଏତାଦୃଶ ଅବସ୍ଥାରେ ବ୍ୟଥିତ ହୋଇ ତାର ପ୍ରତିକାର ନିମନ୍ତେ ସ୍ୱାମୀ କଶ୍ୟପଙ୍କୁ ଧ୍ୟାନ କରନ୍ତି। କଶ୍ୟପ ଅଦିତିଙ୍କୁ ପରାମର୍ଶ ଦିଅନ୍ତି ବିଷ୍ଣୁଙ୍କୁ ଧ୍ୟାନ କରି ସନ୍ତୁଷ୍ଟ କରିବାକୁ। ଅଦିତି ସ୍ୱାମୀଙ୍କ ପରାମର୍ଶ ଅନୁଯାୟୀ ବିଷ୍ଣୁଙ୍କୁ ଶ୍ୱେତ ଦୀପରେ ଧ୍ୟାନ କରି ସନ୍ତୁଷ୍ଟ କରନ୍ତି।
1: ଦେବର୍ଷି,
0: ତାପରେ

0: ମୋରି ଦୋଷରେ ଦେବଶ୍ରୀ, ମୁଁ କହିବି ବିଷ୍ଣୁଙ୍କର ଏହା ଘୋର ଅନ୍ୟାୟ।
1: ଏହା ନ୍ୟାୟ ଅନ୍ୟାୟର ପ୍ରଶ୍ନ ନୁହେଁ ବଳି। ବିଷ୍ଣୁ ନିଜର ସତ୍ୟ ରକ୍ଷା ଅବଶ୍ୟ କରିବେ, ହେ ଚକ୍ରୀଙ୍କ ଚକ୍ରାନ୍ତକୁ ଏଡ଼େଇବା କ'ଣ ଏତେ ସହଜ କଥା?
0: କିନ୍ତୁ ଦେବଶ୍ରୀ, ଅନ୍ୟମାନଙ୍କ ପରି ମୁଁ କ'ଣ ଅତ୍ୟାଚାରୀ, ଜନମାନବ ଅହିତକାରୀ? ମୋ ରାଜତ୍ୱରେ ଦେବ ଦାନବ କୁଳ କେବେ କ'ଣ ଭୟଭୀତ ଅତ୍ୟାଚାରିତ ହେଇଛନ୍ତି?
1: ତା ଅବଶ୍ୟ ନୁହେଁ ବଳି। ତୁ ଯେ ପ୍ରଜାନୁରଞ୍ଜକ ମହାଦାନୀ ରାଜ ଚକ୍ରବର୍ତ୍ତୀ, ଏହା ବିଷ୍ଣୁଙ୍କୁ ଅବିଦିତ ନୁହେଁ।
0: ମୁଁ ସେହି ବିଷ୍ଣୁଙ୍କୁ ପୂଜା କରି ଆସିଛି, ଥରକ ପାଇଁ ମଧ୍ୟ ମୁଁ ତାଙ୍କୁ ଶତ୍ରୁ ରୂପେ ଚିନ୍ତା କରିନି ଦେବର୍ଷି। ଅଥଚ
1: ବିଷ୍ଣୁ ଚିନ୍ତାମଣି, ସମସ୍ତ ବିଷୟ ସମ୍ପୂର୍ଣ୍ଣ ରୂପେ ଚିନ୍ତା ନ କରି ସେ କୌଣସି କାର୍ଯ୍ୟ କରନ୍ତି ନାହିଁ। ମୋର ବିଶ୍ୱାସ, ସେ କେବେ ଅନ୍ୟାୟରେ ତୋତେ ବଧ କରିବେ ନାହିଁ
0: ଦେବର୍ଷି।
1: ତା ବ୍ୟତୀତ ତୋର ଧର୍ମ ପତ୍ନୀ ବିନ୍ଧ୍ୟାବଳୀ ମହାପୁଣ୍ୟବତୀ ସତୀ ସାଧ୍ୱୀ, ତାର ଅନିଷ୍ଟ ସାଧନ କଲେ ବିଷ୍ଣୁ ପାପଭାରରେ ଭାଗି ହେବେ ନିଶ୍ଚୟ।
0: ଦେବର୍ଷି,
1: ସେହି କାରଣରୁ ମୋର ବିଶ୍ୱାସ ହୁଏ ଯେ ନାରାୟଣ ହୁଏତ କୌଣସି ଛଦ୍ମବେଶରେ ତୋର ଶକ୍ତି କ୍ଷୟ କରିପାରନ୍ତି।
0: ଦେବର୍ଷି,
1: ମୋର ପରାମର୍ଶ ବଳି ତୁ ସାବଧାନ ଥିବୁ, ବିଶେଷ କରି ଦାନ ଦେଲାବେଳେ ତୁ ଯେପରି ସତର୍କତା ଅବଲମ୍ବନ କରିବୁ।
0: ଏହା କିପରି ସମ୍ଭବ ଦେବର୍ଷି? ଦାନ ଦେବା ପାଇଁ ମୁଁ ଥରେ ଅଙ୍ଗୀକାର କଲେ ସେହି ଦାନ ଦେବାକୁ ଯେତେ କଷ୍ଟ ହେଲେ ବି ମୁଁ ତାହା ନିଶ୍ଚୟ ରକ୍ଷା କରେ। ସତ୍ୟ କରି ପରେ ସେଥିରୁ ବିଚ୍ୟୁତ ହେବା ଦୃଷ୍ଟାନ୍ତ ବଳି ପାଖରେ ନାହିଁ ଦେବର୍ଷି।
1: କେହି ଯଦି ତୋର ସମସ୍ତ ରାଜ୍ୟ ଐଶ୍ୱର୍ଯ୍ୟ ଦାନ ମାଗେ, ତାହା କ'ଣ ତୁ ଅକୁଣ୍ଠ ଚିତ୍ତରେ ଦେଇପାରିବୁ?
0: ଦେବର୍ଷି, ମହାଦାନୀ ରୂପେ ଏହି ବଳି ପ୍ରସିଦ୍ଧିକୁ କ'ଣ ଆପଣ ଜାଣିନାହାନ୍ତି? ସେ ବଚନବଦ୍ଧ ହେଲେ କେବଳ ରାଜ୍ୟ କାହିଁକି, ନିଜର ଅତି ପ୍ରିୟ ଜୀବନକୁ ମଧ୍ୟ ଅନାୟାସରେ ଦାନ କରିପାରେ।
1: ବେଶ, ତେବେ ତାହା ହିଁ ତୋର ଧ୍ୱଂସର କାରଣ ହେବ ବଳି। ମୁଁ ଏବେ ଆସୁଛି। ନାରାୟଣ ନାରାୟଣ ନାରାୟଣ।
0: ଦେବର୍ଷି ହଠାତ୍ ଅନ୍ତର୍ଧାନ ହେଇଗଲେ, ପ୍ରକାରାନ୍ତରେ କହିଗଲେ, ମୋ ନିଧନ ପାଇଁ ବିଷ୍ଣୁ ଅବତାର ଗ୍ରହଣ କରୁଛନ୍ତି, ସଦ୍ବେଶରେ ସେ ମୋର ଐଶ୍ୱର୍ଯ୍ୟ ଲୁଣ୍ଠନ କରିପାରନ୍ତି, କିନ୍ତୁ କିନ୍ତୁ କାହିଁକି କାହିଁକି କାହିଁକି?
2: ମହାରାଜାଙ୍କ ମୁଖମଣ୍ଡଳରେ ବ୍ୟସ୍ତତାର ଚିହ୍ନ, ଏହାର କାରଣ କ'ଣ ଜାଣିପାରେ କି?
0: ରାଣୀ, ମୁଁ ତୁମ ଆରାଧ୍ୟ ଦେବତା ବିଷ୍ଣୁଙ୍କ କଥା ଚିନ୍ତା କରୁଥିଲି।
2: ପ୍ରଭୁ ଅନ୍ତର୍ଯ୍ୟାମୀ, ଏ ଅଭାଗିନୀର ପ୍ରାର୍ଥନା ସେ ନିଶ୍ଚୟ ଶୁଣିବେ। ମୋର କର୍ଣ୍ଣ ଘୋରରେ ସତେ ଯେପରି କିଏ କହୁଛି, ସ୍ୱୟଂ ଚକ୍ରଧାରୀଙ୍କର ଦର୍ଶନ ମୁଁ ଖୁବ୍ ଶୀଘ୍ର ପାଇପାରିବି।
0: କିନ୍ତୁ ନିୟତି କହୁଛି, ବିଷ୍ଣୁଙ୍କର ସେ ଆବିର୍ଭାବ ମୋ ପ୍ରତି ତଥା ଦୈତ୍ୟକୁଳ ପ୍ରତି ଅଶୁଭ ସଙ୍କେତ ରାଣୀ।
2: ମହାରାଜ,
0: ଦୈତ୍ୟକୁଳର ଭାଗ୍ୟାକାଶରେ ଅଶୁଭ ସଙ୍କେତ ରାଣୀ, ସ୍ପଷ୍ଟ ଦୃଷ୍ଟି ଅସ୍ତମିତ ଦୈତ୍ୟକୁଳର ବି ଅମା ଅନ୍ଧକାରେ ଘନ ଘନ ହୁଏ ଉଲ୍କାପାତ, ପ୍ରତିଧ୍ୱନିତ ହୁଏ ମୋ କର୍ଣ୍ଣ ଗହ୍ୱରରେ ଶ୍ୱାନ ଶୃଗାଳରେ ବିକଟ ଚିତ୍କାର।
2: ମହାରାଜ,
0: ଆହୁରି ଦୁଃସମ୍ବାଦ ଅଛି ରାଣୀ। ତୁମ ଆରାଧ୍ୟ ଦେବତା ଚାହାନ୍ତି ତୁମ ସ୍ୱାମୀଙ୍କର ସମ୍ପୂର୍ଣ୍ଣ ଧ୍ୱଂସ ସାଧନ।
2: ନା ନା ସ୍ୱାମୀ,
0: ନିୟତିର ଏ କଠୋର ନିର୍ଦ୍ଦେଶକୁ ତୁମେ ଲଙ୍ଘନ କରିପାରିବ ନାହିଁ ବିନ୍ଧ୍ୟାବଳୀ।
2: ମୋର ପ୍ରଭୁ ଚକ୍ରଧାରୀ ମୋ ପ୍ରତି ଏତେ ନିଷ୍ଠୁର କେବେ ହେବେ ନାହିଁ ସ୍ୱାମୀ।
0: ତେବେ ତୁମର ଭକ୍ତିର କଷଟି ପଥରେ ମୋରି ଭାଗ୍ୟ ପରୀକ୍ଷା ହେବ ବିନ୍ଧ୍ୟାବଳୀ।
2: ସ୍ୱାମୀ,
0: ମୁଁ ଜାଣେ ଚକ୍ରଧାରୀ ନିଜ ଭକ୍ତଙ୍କ ପ୍ରତି କେବେ ନିର୍ଦ୍ଦୟ ନୁହନ୍ତି, କିନ୍ତୁର
2: ପ୍ରଶ୍ନ ଉଠିପାରେ ନା ସ୍ୱାମୀ।
0: ତେବେ ତୁମର ଭକ୍ତିର ପରାକାଷ୍ଠା ଉପରେ ନିର୍ଭର କରୁଛି ସମଗ୍ର ଦୈତ୍ୟକୁଳର ଭାଗ୍ୟ।
2: ସ୍ୱାମୀ,
0: ଦୈତ୍ୟ ରାଣୀ ବିନ୍ଧ୍ୟାବଳୀ ଆଜି ଦୈତ୍ୟକୁଳର ରକ୍ଷା କବଚ।

0: ଏ କ'ଣ କରୁଛୁ ଦୈତ୍ୟରାଣୀ? ସାମାନ୍ୟ ବ୍ରାହ୍ମଣ ବାଳକ ମୁଁ, ପୁଣି ରାଜଦ୍ୱାର, ଆଜି ମୁଁ ଭିକ୍ଷୁକ। ଭିକ୍ଷା ପରି ଏକ ଅଧମ ବୃତ୍ତି ମୋର ପେଶା। ରାଜଚକ୍ରବର୍ତ୍ତୀ ତ୍ରିପୁର ଜୟକାରୀ ମହାଦାନୀ ଦୈତ୍ୟରାଜର ପାଟରାଣୀ ହୋଇ ମୋ ପରି ଜଣେ ଦୟା ପ୍ରାର୍ଥୀର ପଦ ପ୍ରକ୍ଷାଳନ କରିବା ଅତ୍ୟନ୍ତ ଅପ୍ରାସଙ୍ଗିକ।
1: ଏ ସମସ୍ତ ଧନ ଐଶ୍ୱର୍ଯ୍ୟ ଯେ ଅଗଣିତ ପ୍ରଜାଙ୍କର, ଆମେ କ'ଣ ତାଙ୍କ ଦୟା ଉପରେ ନିର୍ଭର କରୁନା?
0: ବିନ୍ଧ୍ୟାବଳି
1: ପ୍ରଜାଗଣଙ୍କର ପୁଞ୍ଜିଭୂତ ଦୟାର ସମଷ୍ଟି ଯେ ରାଜାର ଐଶ୍ୱର୍ଯ୍ୟ, ଏହା ନିଶ୍ଚୟ ଆପଣ ସ୍ୱୀକାର କରିବେ।
0: ଦୈତ୍ୟରାଣୀର ମୁଖରେ ମୁଁ ଆଜି କ'ଣ ଶୁଣୁଛି?
1: କୁହନ୍ତୁ ବ୍ରହ୍ମଚାରୀ, ଦୈତ୍ୟରାଣୀ କିଛି ଭୁଲ କହୁଛି?
0: ଦୈତ୍ୟ ସାମ୍ରାଜ୍ଞୀ ହେବାର ସମସ୍ତ ଯୋଗ୍ୟତା ତୁମର ଅଛି ବିନ୍ଧ୍ୟାବଳି।
1: ଆପଣଙ୍କ ଆଶୀର୍ବାଦ ବିନା ଏହା କ'ଣ କେବଳ ସମ୍ଭବ?
0: ମହାଭାଗ୍ୟବତୀ ପୁଣ୍ୟବତୀ ତୁମେ ବିନ୍ଧ୍ୟାବଳି, ତୁମକୁ ଦର୍ଶନ କରି ମୁଁ ଆଜି ଭାଗ୍ୟବାନ।
1: ଲଜ୍ଜା ଦିଅନ୍ତୁ ନାହିଁ ବ୍ରହ୍ମଚାରୀ, ମୋତେ ମୋର କର୍ତ୍ତବ୍ୟରୁ ବଞ୍ଚିତ କରନ୍ତୁ ନାହିଁ।
0: ଜଣେ ସାମାନ୍ୟ ବ୍ରାହ୍ମଣ ସନ୍ତାନ ରୂପେ ଯାହାର ପରିଚୟ।
1: ନା ବ୍ରହ୍ମଚାରୀ, ଆପଣଙ୍କ ପଦରଜ ସ୍ପର୍ଶରେ ଦୈତ୍ୟରାଜ ନବରରେ ପ୍ରସ୍ଫୁଟିତ ହୋଇଛି ଲକ୍ଷ ଶତଦଳ। ଅଜାଣତେ ଅନ୍ତରାତ୍ମାରେ ମୋର ଅନନ୍ତ ଆବେଗର ଉଚ୍ଛ୍ୱାସ।
0: ନାରାୟଣୀ ବିନ୍ଧ୍ୟାବଳି, ତୁମ ପରି ପତିପ୍ରାଣା ପ୍ରଜାବତ୍ସଳା ପୁଣ୍ୟମୟୀ ଦୈତ୍ୟରାଣୀ ମୋର ପଦଧୌତ କଲେ କ୍ଷତି ତୁମର ନ ହୋଇପାରେ, କିନ୍ତୁ ମୋର ହବ ନିଶ୍ଚୟ।
2: ରାଣୀ, ବ୍ରହ୍ମଚାରୀଙ୍କ ସେବାରେ ବିଳମ୍ବ ଘଟି ନାହିଁ ତ?
0: ଏ କି ଅଶୋଭନୀୟ ପରମ୍ପରା ରଖିଛ ରାଜା ବଳି?
2: ବ୍ରହ୍ମଚାରୀ,
0: ତ୍ରିପୁର ବିଜୟୀ ଦାନବୀର ବଳିର ପାଟ ମହିଷି ଆମ ପରି ଭିକ୍ଷୁକମାନଙ୍କର ପଦଧୌତ କରିବା କ'ଣ ସଙ୍ଗତ ହେଉଛି?
2: ଏଥିରେ ଅସଙ୍ଗତିର ପ୍ରଶ୍ନ କାହିଁ ବ୍ରହ୍ମଚାରୀ? ସର୍ବଶ୍ରେଷ୍ଠ ଆସନର ଅଧିଷ୍ଠିତ ବ୍ୟକ୍ତି ଯେ ଜନତା ଜନାର୍ଦ୍ଦନର ଶ୍ରେଷ୍ଠ ସେବକ, ଏହା ଆପଣ ନିଶ୍ଚୟ ସ୍ୱୀକାର କରିବେ।
0: ବଳି,
2: ସର୍ବାଧିକ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତି ପାଇଁ ଏହା କ'ଣ ସର୍ବଦା ଏକ ସତର୍କ ଘଣ୍ଟି ନୁହେଁ?
0: ବଳି, ମୋର ଧାରଣା ଥିଲା ତୁମେ କେବଳ ଦାନୀ ଶ୍ରେଷ୍ଠ, କିନ୍ତୁ ମୁଁ ଦେଖୁଛି ତୁମେ କେବଳ ଶ୍ରେଷ୍ଠ ଦାନୀ ନୁହଁ, ଆଦର୍ଶ ଶାସକ ମଧ୍ୟ। ତୁମକୁ ରାଜଚକ୍ରବର୍ତ୍ତୀ କୁହାଯିବାର ଯଥାର୍ଥତା ମୁଁ ଉପଲବ୍ଧି କରୁଛି।
2: ଏସବୁ ଆପଣମାନଙ୍କର ଆଶୀର୍ବାଦ ବ୍ରହ୍ମଚାରୀ।
0: ଏହା ବ୍ୟତୀତ ରାଣୀ ବିନ୍ଧ୍ୟାବଳୀଙ୍କ ପରି ସତୀ ସାଧ୍ୱୀ ପତିବ୍ରତା ରାଣୀ ଯାହାର ପାଟ ମହିଷି, ତା ଭାଗ୍ୟର ବି କେବେ ଅସ୍ତମିତ ହେବାର ନୁହେଁ।
1: ତାହା ତ ମୋର ପରମ କର୍ତ୍ତବ୍ୟ ବ୍ରହ୍ମଚାରୀ, ମୁଁ କେବଳ ମୋର ଧର୍ମ ପାଳନ କରୁଛି ମାତ୍ର।
0: ଦେବତା ବ୍ରାହ୍ମଣ ସମସ୍ତେ ତୁମ ଉପରେ ସନ୍ତୁଷ୍ଟ ବିନ୍ଧ୍ୟାବଳୀ, ତୁମର ଭକ୍ତି ଏକାଗ୍ରତା ସମସ୍ତଙ୍କୁ ମୁଗ୍ଧ କରିଛି।

0: ମୋର ଯଦି କିଛି ପୁଣ୍ୟବଳ ଥାଏ ତାହା କେବଳ ଦୈତ୍ୟରାଜଙ୍କ ପାଇଁ ଉଦ୍ଦିଷ୍ଟ।
1: ବିନ୍ଧ୍ୟାବଳୀ,
0: ମୋ ସମସ୍ତ ପୂଜା ଅର୍ଚ୍ଚନା ଆରାଧନାର ଉଦ୍ଦେଶ୍ୟ ଦୈତ୍ୟ ସମ୍ରାଟଙ୍କର ସର୍ବବିଧ ମଙ୍ଗଳ ନିମିତ୍ତ। ତାଙ୍କ ଚଲାପଥ କୁସୁମିତ ହେଉ, ଆପଣଙ୍କ ନିକଟରେ ମୋର ଏତିକି ଭିକ୍ଷା ବ୍ରହ୍ମଚାରୀ।
1: ଧନ୍ୟ ହେଲି ବିନ୍ଧ୍ୟାବଳୀ, ତୁମର ଭକ୍ତି ତଥା ଧର୍ମ ବଳର ପ୍ରଭାବରେ ତୁମ ସ୍ୱାମୀଙ୍କର ଅନିଷ୍ଟ କରିବା କାହା ପକ୍ଷରେ ସମ୍ଭବ ହେବ ନାହିଁ।
0: ଯୁଗ ଯୁଗ ପାଇଁ ଆପଣଙ୍କ ପଦ ତଳେ ଦୈତ୍ୟରାଣୀ ସମର୍ପଣ କରିବ କୃତଜ୍ଞତାର ପୁଷ୍ପାଞ୍ଜଳି।
1: ହଁ ଦୈତ୍ୟରାଜ, ମୋର ଭିକ୍ଷା
2: ମୁଁ ବଛର ବର୍ଷ ହେଇ ସାରିଛି ବ୍ରହ୍ମଚାରୀ,
1: କିନ୍ତୁ ଜଳପାତ୍ରରେ ତ୍ରିବାର ଜଳ ଦେଇ ଅଙ୍ଗୀକାର ନ କଲା ପର୍ଯ୍ୟନ୍ତ ମୁଁ ମୋର ଭିକ୍ଷା ପ୍ରକାଶ କରିପାରିବି ନାହିଁ।
2: ଠିକ୍ ଅଛି ବ୍ରହ୍ମଚାରୀ, ମୁଁ ଏଇ ଜଳପାତ୍ରରେ ଜଳ ଦେଇ ତ୍ରିବାର ଶ୍ରଦ୍ଧ କରୁଛି।
1: ସାଧୁ ସାଧୁ ଦୈତ୍ୟରାଜ,
2: ଏଥର ପ୍ରକାଶ କରନ୍ତୁ କି ଭିକ୍ଷା ଆପଣଙ୍କର।
1: ମୋର ଭିକ୍ଷା?
2: ହଁ କହନ୍ତୁ ବ୍ରହ୍ମଚାରୀ।
1: ମୋର ଆବଶ୍ୟକ ତିନିପାଦ ଭୂମି।
2: ମାତ୍ର ତିନିପାଦ ଭୂମି?
1: ହଁ ବଳି, ମୋର ସେତିକି ମାତ୍ର ଆବଶ୍ୟକ।
2: କେବଳ ତିନିପାଦ ଭୂମି ଭିକ୍ଷା ପାଇ ଆପଣ ଏତେ ପଥଶ୍ରାନ୍ତ ହେଇ ଆସିଛନ୍ତି? ଏଇଥିପାଇଁ ଆପଣ କୁଣ୍ଠାବୋଧ କରୁଥିଲେ ପ୍ରକାଶ କରିବା ପାଇଁ?
1: ହଁ ବଳି, ବାମନ କୃତି କ୍ଷୁଦ୍ର ଦରିଦ୍ର ବ୍ରାହ୍ମଣ ସନ୍ତାନ ମୁଁ, ମୋର ଆଉ ଅଧିକରେ କି ପ୍ରୟୋଜନ?
2: ଶରୀର ଆପଣଙ୍କର ଯେପରି କ୍ଷୁଦ୍ର, ଅଭିପ୍ସା ମଧ୍ୟ ସେହିପରି ସୀମିତ। ଆପଣ ଚାହିଁଥିଲେ ଏ ବଳିର ସମଗ୍ର ରାଜ୍ୟ ଭିକ୍ଷା ମାଗିପାରିଥାନ୍ତେ ଏବଂ ବଳି ହସି ହସି ଦାନ କରିଥାନ୍ତେ ତାର ସମଗ୍ର ରାଜ୍ୟ ଐଶ୍ୱର୍ଯ୍ୟ।
1: ମୁଁ ଜାଣେ ବଳି,
2: ତଥାପି ସମୟ ଅଛି ବ୍ରାହ୍ମଣ। ଅନ୍ୟ ଯେକୌଣସି ପଦାର୍ଥ, ସ୍ୱର୍ଣ୍ଣ ରତ୍ନ ମଣି ମାଣିକ୍ୟ ଆପଣ ପୁନର୍ବାର ଭିକ୍ଷା ମାଗିପାରନ୍ତି।
1: ସେସବୁ ପଦାର୍ଥ ଅଗଣିତ ଭିକ୍ଷୁଙ୍କୁ ପ୍ରଦାନ କର ବଳି, କିନ୍ତୁ ମୋ ପରି ଏକ କ୍ଷୁଦ୍ର ଦେହି ବ୍ରାହ୍ମଣ ପକ୍ଷେ ସେହି ତିନିପାଦ ଭୂମି ହିଁ ଯଥେଷ୍ଟ। ମୋର ବିଶ୍ୱାସ, ଦାନୀଶ୍ରେଷ୍ଠ ଦୈତ୍ୟ ସମ୍ରାଟ ମୋତେ କେବେ ନିରାଶ କରିବେ ନାହିଁ।
2: ନିରାଶ କରିବା ପ୍ରଶ୍ନ ଉଠୁନି ବ୍ରହ୍ମଚାରୀ, ଆପଣ ଏଇ ମୁହୂର୍ତ୍ତରେ ଯେକୌଣସି ସ୍ଥାନରୁ ତିନିପାଦ ଭୂମି ଗ୍ରହଣ କରିପାରନ୍ତି, ଏପରିକି ମୋର ରାଜରବନରୁ ମଧ୍ୟ।
1: ପ୍ରୀତ ହେଲି ବଳି।
2: କ୍ଷୁଦ୍ର ବାମନ ଶରୀର ହଠାତ୍ ଏପରି ଏକ ଗଗନଚୁମ୍ବୀ ବୃହତ ଶରୀରରେ ପରିଣତ ହେଲା କିପରି? ତେବେ କଣ ଯିବୁ ମାୟା?
3: ମୋର ପ୍ରଥମ ପାଦରେ ସମଗ୍ର ମେଦିନୀ ଆଚ୍ଛାଦିତ ହେଲା, ଦ୍ୱିତୀୟ ପାଦରେ ଆଚ୍ଛାଦିତ ହେଲା ସମଗ୍ର ଆକାଶ ପଥ।
2: ବିରାଟ ଶରୀରର ନାଭି ମଣ୍ଡଳରୁ ନିର୍ଗତ ହେଉଛି ଏକ ଅଭିନବ ତୃତୀୟ ପାଦ।
3: କୁହ ଦୈତ୍ୟରାଜ, ମୋର ଏଇ ତୃତୀୟ ପାଦ ମୁଁ ସ୍ଥାପନ କରିବି କେଉଁଠି? କେଉଁଠି?
2: ସମଗ୍ର ମେଦିନୀ ଆକାଶ ଆଚ୍ଛାଦିତ ହେଲା ପରେ ଆଉ ସ୍ଥାନ ନାହିଁ ବ୍ରହ୍ମଚାରୀ।
3: ତେବେ ଭିକ୍ଷା କଣ ମୋର ଅପୂର୍ଣ୍ଣ ରହିବ?
2: ନା ବ୍ରହ୍ମଚାରୀ, ଆପଣଙ୍କ ସେଇ ତୃତୀୟ ପାଦ ମୋର ମସ୍ତକ ଉପରେ ସ୍ଥାପନ କରନ୍ତୁ।
4: କିଏ ପ୍ରଭୁ ମାୟାଧାରୀ ଦେବ ପୁରୁଷ, ମୋ ପତିକୁ ରକ୍ଷା କରନ୍ତୁ। ହେ ବ୍ରହ୍ମା ବିଷ୍ଣୁ ମହେଶ, ରକ୍ଷା କରନ୍ତୁ ମୋର ପତିକୁ। ଏ ଅଭାଗିନୀର ପ୍ରାର୍ଥନା ଘେନା କରନ୍ତୁ ନାରାୟଣ, ଘେନା କରନ୍ତୁ ନାରାୟଣ ନାରାୟଣ।
3: ଯେଉଁ ପାଦ ସମଗ୍ର ଆକାଶ ତଥା ପୃଥିବୀକୁ ଆଚ୍ଛାଦନ କରିପାରିଲା, ସେହି ପାଦ ତୁମ ମସ୍ତକକୁ ସମ୍ପୂର୍ଣ୍ଣ ଆଚ୍ଛାଦନ କରିପାରୁନି ବଳି, ତୁମ ଧର୍ମ ବଳର ପଟାନ୍ତର ନାହିଁ।
4: ନାରାୟଣ ରକ୍ଷା କରନ୍ତୁ ନାରାୟଣ।
3: ତୁମେ ଯଶସ୍ୱୀ ହୋଇଛ ବଳି।
2: ଏକର ମୁଁ ଦେଖୁଛି ସମ୍ମୁଖରେ ମୋର ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ସ୍ୱୟଂ ନାରାୟଣ।
4: ପ୍ରଭୁ ପ୍ରଭୁ,
3: ଭୟ କରିବାର କାରଣ ନାହିଁ ବିନ୍ଧ୍ୟାବଳି, ତୁମେ ଯଶସ୍ୱିନୀ।
4: ପ୍ରଭୁ,
3: ତୁମ ସ୍ୱାମୀଙ୍କ ଅନିଷ୍ଟ କରିବା ମୋର ସାଧ୍ୟାତୀତ, ତା ନ ହୋଇଥିଲେ ভিক্ষুক হই।

0: ମୋତେ ଭିକ୍ଷା ଗ୍ରହଣ କରିବାକୁ ପଡ଼ିନଥାନ୍ତା।
1: ପ୍ରଭୁ
0: ବଳି, ତୁମକୁ ମୁଁ ପାତାଳପୁରକୁ ପ୍ରେରଣ କରୁଛି। ସେଠାରେ ଅଧିପତି ହୋଇ ତୁମେ ତୁମର ବଂଶଧରମାନଙ୍କ ସହ ଆନନ୍ଦରେ ଯୁଗ ଯୁଗ ଧରି ରାଜ୍ୟଭୋଗ କରିବ। ମୃତ୍ୟୁ ତୁମକୁ ସ୍ପର୍ଶ କରିପାରିବନି। ତୁମେ ହେବ ମୃତ୍ୟୁଞ୍ଜୟୀ ଚିରଞ୍ଜୀବୀ।
1: ପ୍ରଭୁ,
0: ଏହି ଅବତାରରେ ମୁଁ ଯେପରି ଦଣ୍ଡ ଧାରଣ କରି ତୁମ ରାଜଦ୍ୱାରେ ସାଜିଛି ଭିକ୍ଷୁକ, ସେହି ଦଣ୍ଡ ଧାରଣ କରି ମୁଁ ତୁମକୁ ବାହ୍ୟ ବିପଦରୁ ରକ୍ଷା କରିବା ପାଇଁ ସଦା ଜାଗ୍ରତ ରହିବି ଦ୍ୱାରପାଳ ହୋଇ।
2: ନାରାୟଣ,
0: ଏହା ତୁମ ପାଇଁ ନୁହଁ, ବରଂ ମୋ ପାଇଁ ଥିଲା ଏକ କଠୋର ପରୀକ୍ଷା। ବଳି, ମୋର ଅତି ପ୍ରିୟ ଭକ୍ତ ପ୍ରହ୍ଲାଦର ପୌତ୍ର ତୁମେ। ପୁନଶ୍ଚ ବିନ୍ଧ୍ୟାବଳି ପରି ସତୀ ସାଥୀର ଅନିଷ୍ଟ କରିବା ମୋର ସାଧ୍ୟ କାହିଁ? ଜନଶ୍ରୁତି ଯୁଗ ଯୁଗ ପାଇଁ ତୁମ ମହତ୍ ଦାନର ସ୍ମୃତିଚାରଣ କରୁ। ଦାନବ ରାଜା ଠାରୁ ନିଜେ ଗୋଲକ ବିହାରୀ ଭିକ୍ଷା ଗ୍ରହଣ କରିବା ଦାନବମାନଙ୍କ ପାଇଁ ରହୁ ଏକ ସୁବର୍ଣ୍ଣ ଅଧ୍ୟାୟ ହୋଇ। ମୋତେ ବିଦାୟ ଦିଅ ବଳି, ବିନ୍ଧ୍ୟାବଳି।
2: ନାରାୟଣ।

ଶୁଣୁଥିଲେ ନାଟକ ଦେବଭିକ୍ଷୁ, ରଚନା ବିଜୟ କୁମାର ମହାନ୍ତି, ପରିଚାଳନା ଭଗବାନ ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଦବାଙ୍ଗ।